ଆକାଶବାଣୀ ବ୍ରହ୍ମପୁର, ଆଜି ବୁଧବାର 1948 ଶତାବ୍ଦ, ବୈଶାଖ 29 ଦିନ, 2026 ମେ ମାସର 20 ତାରିଖ। ସ୍ୱୟଂ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:56, 5:58, 53 ସେକେଣ୍ଡ। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଏହି ଅଧିବେଶନ। ଆପଣଙ୍କ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଆପଣ ଠିକ୍ ଏକା ସମୟରେ ଏହି କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ଆପ୍, ନ୍ୟୁଜ୍ ଅନ୍ ଏୟାର, ଏହାର ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ଜୀବନଟା ଏକ ସୁନ୍ଦର ଅବସର। ଜୀବନ ପାଇବା ପୂର୍ବରୁ କେଉଁଠି ଥିଲେ ଏବଂ ଜୀବନ ଗଲା ପରେ କେଉଁଠି ଥିବା, ଏହା ଆମେ ଜାଣୁନା। କିନ୍ତୁ ଏହି ଜୀବନରେ ଆସନ୍ତୁ ଆଜିଠୁ ସଂକଳ୍ପ ନେବା ଯେ ଯେତିକି ଦିନ ବଞ୍ଚିବା, ଅନ୍ୟର ଭଲ କରିବା, ଅନ୍ୟର ଉପକାର କରିବା, ଅନ୍ୟର ମଙ୍ଗଳ ପାଇଁ ଏବଂ ଏ ସମାଜର ହିତ ସାଧନ ପାଇଁ ନିଜକୁ ଉପଯୋଗ କରିବା, ପ୍ରତିଟି ମୁହୂର୍ତ୍ତ ପ୍ରତିଟି କର୍ତ୍ତବ୍ୟକୁ ଉଚିତ ଭାବେ ସମ୍ପାଦନ କରିବା, ପ୍ରୀତି ମୈତ୍ରୀ ସମ୍ପର୍କର ମଧୁରିମାରେ ସାରା ଜଗତକୁ ଆପଣେଇ ନେବା। ସମୟ ସକାଳ 6 ବଜେ ଯାଉଛି, ଶୁଣିବା ହିନ୍ଦୀ ଏବଂ ଇଂରାଜୀ ଏବଂ ଏ ସମାଜର ହିତ ସାଧନ ପାଇଁ ନିଜକୁ ଉପଯୋଗ କରିବା, ପ୍ରତିଟି ମୁହୂର୍ତ୍ତ ପ୍ରତିଟି କର୍ତ୍ତବ୍ୟକୁ ଉଚିତ ଭାବେ ସମ୍ପାଦନ କରିବା, ପ୍ରୀତି ମୈତ୍ରୀ ସମ୍ପର୍କର ମଧୁରିମାରେ ସାରା ଜଗତକୁ ଆପଣେଇ ନେବା। ସମୟ ସକାଳ 6 ବଜେ ଯାଉଛି, ଶୁଣିବା ହିନ୍ଦୀ ଏବଂ ଇଂରାଜୀ

ସେତ ଜଗତର ନାଥ ଶ୍ରୀ ଜଗନ୍ନାଥ, ତାଙ୍କରି ଦୟାରୁ ଆମର ସ୍ଥିତି ଓ ସମୃଦ୍ଧି, ତାଙ୍କରି କରଣରୁ ଆମର ବଞ୍ଚିବା, ବଢ଼ିବା ଓ ଆଗେଇ ଯିବାର ସର୍ବୋତ୍ତମ ଉପଲବ୍ଧି।

ଏଇ ଜୀବନ ତ ତାଙ୍କରି ଦାନ, ଭକତି ଭାବରେ ତାଙ୍କୁ ଆପଣେଇ ନେଲେ ସେ ଆମ ନିଜର ହେଇଯାଆନ୍ତି, ସୁଖ ଶାନ୍ତି ଓ ସମୃଦ୍ଧି ଅଜାଡ଼ି ଦିଅନ୍ତି।

କେଉଁଥିରେ ତାଙ୍କର ପସନ୍ଦ ସେ କଥା ତ ତାଙ୍କୁ ଜଣା, ହେଲେ ହୃଦୟ ସମର୍ପି ଦେଇ ତାଙ୍କୁ ଯାହା ଚାଚିଲେ ବି ସେ ଗ୍ରହଣ କରିନିଅନ୍ତି, ଆପଣାପଣରେ ବାନ୍ଧି ହେଇଛନ୍ତି।

ସେଇଟା ଦୁଃଖ ନାଶନ। ତାଙ୍କରି ନିର୍ଦ୍ଦେଶରେ ସବୁ ବିଘ୍ନ ଅପସରିଯାଏ, ସବୁ ଦୁଃଖ ଯନ୍ତ୍ରଣା ଶୋକରୁ ମୁକ୍ତି ମିଳିଯାଏ। ସେ ତ ଆମ ଜୀବନର ନିୟନ୍ତ୍ରକ, ସବୁକିଛି ତାଙ୍କ ଦ୍ୱାରା ସମ୍ଭବ।

ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ତାପରେ ଶୁଣିବ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର ପରବର୍ତ୍ତୀ ଭାଗ, ଏବଂ ତାପରେ ଶୁଣିବେ କୃଷି ସୂଚନା। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଆକାଶବାଣୀ କଟକ। ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶରତ ଚନ୍ଦ୍ର ରଥ।
1: ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି ନାରଖାର। ଯିଏ ଲେଖିଥିଲେ ଏହି ଧାଡ଼ିଟି ସେ ଜଣେ କବି ଥିଲେ, ନାମ ତାଙ୍କର ଭକ୍ତ ଚରଣ ଦାସ। ମନବୋଧ ଚୌତିସାର ଏହା ଏକ ଅଂଶ। ସେ କେବଳ କବି ନଥିଲେ, ଥିଲେ ମୋ ବିଚାରରେ ଜଣେ ଦର୍ଶନ ଶାସ୍ତ୍ର ବିଶାରଦ, ସମାଜ ବିଜ୍ଞାନୀ, ସର୍ବୋପରି ଜଣେ ଚିନ୍ତାଶୀଳ ମନୀଷୀ। ତାଙ୍କ ଲେଖା ଏହି ପଦଟି ଗୋଟିଏ ମଣିଷ ପାଇଁ ନୁହେଁ, କୋଟି କୋଟି ମଣିଷଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ। ଟିକିଏ ଅଧିକ ବିଶ୍ଳେଷଣ କଲେ ବୁଝିହେବ ଯେ ଏଥିରେ ଅଛି ଜୀବନ ଚିନ୍ତା, ଜୀବନର ଅନୁଭବ ତଥା ସାମାଜିକ ଚିତ୍ରର ଯଥାର୍ଥ ପ୍ରତିଫଳନ। କଥାଟି ଏହିପରି ଯେ ବାହାରକୁ ସୁନ୍ଦର ଦିଶୁଥିବା ମଣିଷଟି ଭିତରେ ସେତେ ସୁନ୍ଦର ନ ହୋଇପାରେ, ବାହାରକୁ ଭଦ୍ର ଲାଗୁଥିବା ମଣିଷଟି ଭିତରେ ସେତେ ଭଦ୍ର ନ ହୋଇପାରେ, ଦାନୀ ବୋଲାଉଥିବା ମଣିଷଟି ଏତେ ଦୟାଶୀଳ ନ ହୋଇପାରେ। ଅତେ ବାହାରକୁ ସୁନା ପରି ଚକଚକ୍ କରୁଥିବା ସବୁ ଜିନିଷ ଯଥାର୍ଥରେ ସୁନା ନ ହୋଇପାରେ। ଅତେ ବାହାରୁ ଦେଖି ହଠାତ୍ କୌଣସି କଥାକୁ ଅତ୍ୟନ୍ତ ଠିକ୍

0: ଅଥବା ଅତ୍ୟନ୍ତ ଭୁଲ ବୋଲି ମଧ୍ୟ ବିଚାର କରିବାକୁ ହେବ ନାହିଁ। କୌଣସି ବ୍ୟକ୍ତି ଅଥବା କୌଣସି ବିଷୟ ସମ୍ପର୍କରେ ହଠାତ୍ କିଛି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ। ସେ ମନ୍ତବ୍ୟ ସକାରାତ୍ମକ ହେଉ ଅଥବା ନକାରାତ୍ମକ ହେଉ, କିଛି ସମୟ ନେବାକୁ ପଡ଼ିବ ମନ୍ତବ୍ୟ ଦେବା ପାଇଁ। ହଠାତ୍ କାହା କଥାରେ ଶତ ପ୍ରତିଶତ ଭଳି ଯିବାକୁ ହେବ ନାହିଁ। ବିଷୟବସ୍ତୁର ଗମ୍ଭୀରତା ଅନୁସାରେ ସମୟ ନେବାକୁ ପଡ଼ିବ। ଧୀର ସ୍ଥିର ଚିତ୍ତରେ ଅନୁଧ୍ୟାନ କରିବାକୁ ହେବ ସେହି ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥା କହିବାର ଶୈଳୀ, ଶବ୍ଦ ପ୍ରୟୋଗର ଧାରା, ସର୍ବୋପରି କଥା କହିଲା ବେଳେ ଅଙ୍ଗଭଙ୍ଗୀକୁ, ବିଶେଷତଃ ହସକୁ। ଏହାର ଅର୍ଥ ଏପରି ନୁହେଁ ଯେ ସମସ୍ତଙ୍କୁ ଆମେ ଅବିଶ୍ୱାସ କରିବା, କାହାରି କଥାକୁ ଗ୍ରହଣ କରିବା ନାହିଁ, କାହାରି ମତାମତକୁ ସମ୍ମାନ ଦେବା ନାହିଁ, ଇତ୍ୟାଦି ଇତ୍ୟାଦି। କଥାଟି ହେଉଛି ଏ ଦିଗରେ ଚିହ୍ନା ଲୋକଙ୍କ ଅପେକ୍ଷା ଅଚିହ୍ନା ଲୋକଙ୍କ ପ୍ରତି ଅଧିକ ସତର୍କ ଓ ସଚେତନ ରହିବା। ଅନେକ ପ୍ରକାରର ଲୋକ ଏ ସମାଜରେ ଅଛନ୍ତି, ରହିବା ସ୍ୱାଭାବିକ। ତା ବୋଲି ଆମେ ତ ଏ ସମାଜ ଛାଡ଼ି କେଉଁଆଡ଼େ ପଳାଇଯିବା ନାହିଁ। ଆମକୁ ଚଳଣିର କଳାଟିକୁ ଖୋଜି କାଢ଼ିବାକୁ ହେବ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ପ୍ରକୃତରେ ଧନୀ, ମାତ୍ର କଥା କଥାକେ ନିଜକୁ ଗରିବ ବୋଲି ସଉକରେ କହୁଥାନ୍ତି। ଅତ୍ୟାଧୁନିକ ସୁବିଧା ଥିବା କୋଠାଘରକୁ ନିଜର କୁଡ଼ିଆଟିଏ ବୋଲି କଥା କଥାକେ କହୁଥାନ୍ତି। ସେମାନଙ୍କ ସହିତ କଥାବାର୍ତ୍ତାରେ ଅଧିକ ସତର୍କତା ଲୋଡ଼ା। କିଛି ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର ଦୁଃଖ କଷ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ନିଜର କଥା ସରିଲେ ଅଥବା ନିଜର କାର୍ଯ୍ୟଟି ସରିଗଲେ ବିଭିନ୍ନ ଆଳ ଦେଖାଇ ସହସା ସେ ସ୍ଥାନରୁ ବିଦାୟ ନେଇଯାଆନ୍ତି। ଆଜିକାଲି ମୋବାଇଲ ଫୋନର ବିଭିନ୍ନ ଆପ୍ରେ କେତେ କେତେ ଚିକଣିଆ କଥା, ଗୁଲୁଗୁଲିଆ ପ୍ରସ୍ତାବ, ଅତି ହାଲକା ଖୋସାମତିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି। ସେସବୁ କଥାକୁ ହଠାତ୍ ବିଶ୍ୱାସ କରିଯିବା ଆଦୌ ଉଚିତ ନୁହେଁ। ଲେଡ଼ିଗୁଡ଼ କହୁଣୀକୁ ବୋହିଗଲେ କପାଳରେ କର ମାରିବା ସାର ହେବ ସିନା, ମାନ ମର୍ଯ୍ୟାଦା ହାନି ହେବା ସହିତ ଜୀବନ ହାନି ହେବା ବେଶୀ ଦୂର ନଥିବ। ମଣିଷକୁ ନ ଜାଣି ନ ବୁଝି କାହା କଥାରେ ହଠାତ୍ ଭଳିଯିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ। ନିଜକୁ ଭୁଲିଯିବା, ନିଜର ପରମ୍ପରା ମାନମହତକୁ ଭୁଲିଯିବା କଥାଟି ଆପଣା ହସ୍ତେ ଜୁହା ଛେଦିବା ପରି ହେବ। ଏଥିପାଇଁ ଯେଉଁ ପ୍ରତିଷେଧକ ବ୍ୟବସ୍ଥାଟି ଅଛି ତାହା ହେଉଛି ଷ୍ଟେପ୍ ବ୍ୟାକ୍ ଥିଓରି ବା ପଶ୍ଚାତ୍ ଗମନ ତତ୍ତ୍ୱ। ଏହି ତତ୍ତ୍ୱ ଉପରେ ମନସ୍ତତ୍ତ୍ୱବିତ୍ମାନେ ଆଜିକାଲି ଅଧିକ ଗୁରୁତ୍ୱ ଦେଉଛନ୍ତି। ଅତଏବ ମୋବାଇଲରେ ଶୁଭୁଥିବା କୁତ୍କୁତିଆ କଥା, ଦିଶୁଥିବା ଫିଟ୍ଫାଟ୍ ବେଶ ଯେ କେତେଦୂର ବିଶ୍ୱାସଯୋଗ୍ୟ ତାହା ଭାବିବାର କଥା। ସେପରି ମଣିଷକୁ ତ ଆମେ ବଦଳାଇ ପାରିବା ନାହିଁ, ଆମେ ଏତିକି କରିପାରିବା ଯେ ନିଜକୁ ସେମାନଙ୍କ କବଳରୁ ରକ୍ଷା କରିପାରିବା। ସେମାନଙ୍କର ଚିକଣ କଥା ଓ ସରୁ ତିଳକରେ ଭଳିଗଲେ ଶିଉଳିରେ ପାଦ ଖସିଯିବ। ଥରେ ପାଦ ଖସିଗଲେ ଆଉ ଉପରକୁ ଉଠି ଆସିବା ଏତେ ସହଜ ହେବ ନାହିଁ। ସୁତରାଂ ପାଦ ପକାଇବା ଆଗରୁ ତଳେ ଶିଉଳି ଲାଗିଛି କି ନାହିଁ ଭଲକରି ଦେଖିବାକୁ ହେବ। ସଚେତନତା ତ ନିଜ ଆୟତ୍ତର କଥା, ନିଜ ହାତ କଥା। କେବଳ ମୋବାଇଲରେ ଭାବପ୍ରବଣତା ଜନିତ ପ୍ରେମ ଓ ପ୍ରତାରଣାର କଥା ନୁହେଁ, ଏହା ବ୍ୟତୀତ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ବହୁ ଚିତ୍ର ପ୍ରତିମା ଅଛନ୍ତି। ସେମାନଙ୍କୁ ଚିହ୍ନିବା ନିହାତି ଦରକାର, ନହେଲେ ଠକାମିର କବଳରେ ପଡ଼ିଯିବା ସ୍ୱାଭାବିକ। ହଠାତ୍ ସେମାନଙ୍କ କଥାରେ ଭାବପ୍ରବଣ ହୋଇ ଭାସି ନ ଯାଇ ଟିକେ ପ୍ରକୃତିସ୍ଥ ହେବା ଉଚିତ। ମଣିଷର ଜୀବନ ଭାବପ୍ରବଣତାର କଥା ନୁହେଁ, ବାସ୍ତବତାର କଥା। ଭାବପ୍ରବଣତା ମନକୁ କୁହୁଡ଼ି ପରି ଆଚ୍ଛନ୍ନ କରିଦିଏ, ମାତ୍ର ବାସ୍ତବତା ସୂର୍ଯ୍ୟାଲୋକ ପରି ବାଟ ଦେଖାଏ। କୁହୁଡ଼ି ମଣିଷକୁ ବାଟ ବାଉଳା କରେ, ମାତ୍ର ସୂର୍ଯ୍ୟାଲୋକ ଯଥାଯଥ ବାଟ ଦେଖାଇ ଦିଏ। ଅତଏବ ସେମାନଙ୍କ କଥାରେ ଆଗେଇବା ପୂର୍ବରୁ ଭଲ ଭାବରେ ବିଚାର କରିବାକୁ ହେବ। ପ୍ରମାଦ ନ ପଡ଼ିବା ପାଇଁ ବୁଝି ବିଚାରି କର୍ମରେ ଆଗେଇବାକୁ ପଡ଼ିବ। ଅକ୍ଷରେ ବୁଝିବାକୁ ହେବ ସେଇ କଥାପଦକର ମର୍ମାର୍ଥ। ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ି ଭଲେ। କେବଳ ଏତିକି ନୁହେଁ, ଜୀବନ କ୍ଷେତ୍ରରେ ଆଗକୁ ଚାଲିଲା ବେଳେ ଭିନ୍ନ ଭିନ୍ନ ପରିସ୍ଥିତିରେ ବହୁ ପ୍ରକାର ବହୁ ଚିତ୍ର ପ୍ରତିମାନଙ୍କୁ ଭେଟିବାକୁ ପଡ଼େ। କିଏ ବେଶବାସରେ ଅନ୍ୟକୁ ମୋହିନେବାକୁ ଚେଷ୍ଟା କରନ୍ତି, ତ ଆଉ କିଏ କଳାତ୍ମକ ବଚନରେ ମୋହିନେବାକୁ ଚେଷ୍ଟା କରନ୍ତି, ପୁଣି ଆଉ କିଏ ବଙ୍କା ତେରେଛା ହସରେ ମନକୁ ମୋହିନେବାକୁ ଚେଷ୍ଟା କରନ୍ତି। ଏମାନଙ୍କ ଦ୍ୱାରା ବିମୋହିତ ହେବା ଆଗରୁ ଅନ୍ତତଃ ଥରେ ଭାବିବା ଜରୁରୀ ଯେ ଏମାନେ ଚିତ୍ର ପ୍ରତିମା ନୁହନ୍ତି ତ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନ କରିଥିଲେ ଶରତ ଚନ୍ଦ୍ର ରଥ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଏହି ମନ ଦୁଷ୍ଟ ସ୍ୱଭାବ ହେତୁ ରଜ ଓ ତମଗୁଣପୂର୍ଣ୍ଣ। ଭକ୍ତି ଧାରଣାରେ ଯୋଗ ପ୍ରାପ୍ତି ଘଟେ। ଏହି ଶରୀରରେ ବିରାଟ ପୁରୁଷ ଅଛନ୍ତି। ତାଙ୍କର ପାଦମୂଳ ପାତାଳ, ପାଦ ଅଗ୍ର ଓ ପଛପାଖ ରସାତଳ, ଜଙ୍ଘ ତଳାତଳ, ଜାନୋତ୍ୟ ସୁତଳ, ଉରୁ ବିତଳ, ଜଘନ ମହିତଳ ଓ ନାଭି ନଭସ୍ଥଳ, ବକ୍ଷ ସ୍ୱର୍ଲୋକ, କଣ୍ଠ ମହର୍ଲୋକ, ମୁଖ ଜନଲୋକ, ଲଲାଟ ତପଲୋକ, ଶିରଦେଶରେ ସତ୍ୟଲୋକ, ଏପରି ଚଉଦ ଭୁବନ ବିରାଜିତ। ଇନ୍ଦ୍ରାଦି ଦେବତା ତାଙ୍କର ବାହୁ, ଅଷ୍ଟଦିଗ ତାଙ୍କର କର୍ଣ୍ଣ, ଜଳୁଥିବା ଅଗ୍ନି ତାଙ୍କର ମୁଖ, ଆକାଶ ତାଙ୍କର ଆଖିଟୋଳା, ସୂର୍ଯ୍ୟ ତାଙ୍କର ଦୁଇ ଆଖି, ଉଦୟ ଓ ଅସ୍ତ ତାଙ୍କର ଆଖିପତା, ବେଦମାନେ ବ୍ରହ୍ମରନ୍ଧ୍ର, କାଳ ତାଙ୍କର ଗତି, ତାଙ୍କର ବହୁତ ନାମ। ଯେଉଁ ଦେବତାଙ୍କୁ ଭାବିବ ସେ ତାଙ୍କରି ମଧ୍ୟରେ ଅଛନ୍ତି। ବେଦର କର୍ମକାଣ୍ଡ ଯଜ୍ଞ ଆଦି ହେଉଛି ତାଙ୍କରି କର୍ମ।

0: ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 41ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବୀତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳା ମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ରୁକ୍ସିଫେନ୍ ନାମକ କୀଟନାଶକ

0: ସ୍ୱଚ୍ଛ ଦୁଇରୁ ତିନି ପତ୍ର ହେବା ଅବସ୍ଥାରେ ଏକର ପ୍ରତି ଆଠରୁ ଦଶଟି ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି ଚାଳିଶ ଗ୍ରାମ ଥାୟୋମେଥୋକ୍ସାମ କିମ୍ବା ପଚାଶ ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ ଦୁଇଶହ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ ଚାରି ଲିଟର ପାଣିରେ ଚାରିଶହ ଗ୍ରାମ ଗୁଡ଼ ଓ ଆଠ ମିଲିଲିଟର ମାଲାଥିଅନ୍ ବା ଡିଡିଭିପି କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ ଅଶୀଟି ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ ଏକ ଲିଟର ପାଣିରେ ଶହେ ଗ୍ରାମ ଗୁଡ଼ ଓ ଦୁଇ ମିଲିଲିଟର ମାଲାଥିଅନ୍ ବା ଦୁଇ ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ ଶହେ ମିଲିଲିଟର ନେଇ ଏକର ପ୍ରତି ଆଠରୁ ଦଶଟି ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ ଉପରେ ରଖି ଗଛ ଡାଳରେ ପାଞ୍ଚ ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରଭାବ ହେଉଥିବାରୁ ପୋଖରୀର ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି ଏକ ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ ଦଶରୁ କୋଡ଼ିଏ ପ୍ରତିଶତ କମ୍ କରିଦିଅନ୍ତୁ ଏବଂ ପୋଖରୀ ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା ତେରରୁ ଅଠର ଡିଗ୍ରୀ ବଜାୟ ରହିବ। ଗାଈଗୋରୁମାନଙ୍କୁ ପରିଷ୍କାର ଓ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ ଦୁଇଥର ଗାଧୋଇ ଦିଅନ୍ତୁ। କିଛି ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ଫ୍ୟାନ୍ର ବ୍ୟବସ୍ଥା କରନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ଅଧିକ ଖାଇବାକୁ ଦିଅନ୍ତୁ। କୁକୁଡ଼ା ରହୁଥିବା ଘରେ ଗ୍ରୀଷ୍ମ ଋତୁରେ ଫ୍ୟାନ୍ ଓ ଫଗରର ବ୍ୟବସ୍ଥା କରନ୍ତୁ ଏବଂ ସେହି ଘରେ ଉତ୍ତମ ବାୟୁ ଚଳାଚଳ କରୁଥିବା ସୁବିଧା କରନ୍ତୁ। ଜଳରେ ଭିଟାମିନ୍ ସି ଓ ଇଲେକ୍ଟ୍ରୋଲାଇଟ୍ ମିଶାଇ ଦେବା ସହ କୁକୁଡ଼ାମାନଙ୍କଠାରେ ଗ୍ରୀଷ୍ମ ତାପଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଓଡ଼ିଶାର ରାଜ୍ୟଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ରାଜ୍ୟର ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟା ଆଡ଼କୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚକ ଡକ୍ଟର ଗଣେଶ ହେଗଡେ। अथ वार्ताः। भारतं तथा नॉर्वे, स्वीडन, डेनमार्क, फिनलैंड, आइसलैंड इत्येते देशाः मिलित्वा स्वद्विपक्षीय संबंधं हरित प्रौद्योगिकीं नवाचार रणनीतिक सहयोगं च सुदृढीकर्तुं विचार विमर्शान् कृतवन्तः। प्रधानमंत्री श्री मोदी ह्यः नॉर्वे देशस्य राजधान्यां ओस्लो नगरे तृतीय भारत नॉर्डिक शिखर सम्मेलने भागं गृहीत्वा नॉर्डिक देशानां नेतृभिः सह संयुक्त पत्रकार सम्मेलनं संबोधयन् घोषणामेतां कृतवान्।
3: आज हमने भारत और नॉर्डिक संबंधों को ग्रीन टेक्नोलॉजी एंड इनोवेशन स्ट्रेटेजिक पार्टनरशिप का स्वरूप देने का निर्णय लिया है। इस ग्रीन टेक्नोलॉजी पार्टनरशिप से हम आइसलैंड की जियोथर्मल और फिशरीज, नॉर्वे की ब्लू इकोनॉमी और आर्कटिक और सभी नॉर्डिक देशों की मैरिटाइम और सेंसिटिविटी में एक्सपर्टीज

ସକାଳରେ ସମୁଦ୍ର ବେଳାରେ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ। କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ, ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଜଣାଇ ଦେଉଛି, ମନେ ରଖନ୍ତୁ। ସକାଳ 7:10 ଶୁଣିବେ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, 7:25 ଶୁଣିବେ ପୁରାତନ କ୍ରମରେ ଓଡ଼ିଶୀ ଛନ୍ଦ ଏବଂ ଚମ୍ପୁ। ରାଗମଞ୍ଜରେ ପ୍ରଚାର କରିବୁ 7:40, 7:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 8:45, 9:00 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମ କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:00। ପୂର୍ବାହ୍ନ 11:00 ରହିଛି ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଉଷା କୋଠି, ବିଷୟ ରହିଛି ମହିଷାସୁର ବଦ୍ଧ, ପରିବେଷଣ କରିଛନ୍ତି ସୀମାଞ୍ଚଳ ସ୍ୱାଇଁ ଏବଂ ସାଥୀ। ମହିଳାମାଲ କାର୍ଯ୍ୟକ୍ରମ 11:30 ଉପସ୍ଥାପନରେ ଚନ୍ଦନ ମିଶ୍ର। ଆଜିର ବିଷୟ ରହିଛି ଆକାଶବାଣୀର ନୂଆବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ବ୍ୟାପିଥିବା ପାଳନ ହେଉଥିବା ଉତ୍ସବର ପରିପ୍ରେକ୍ଷୀରେ ଶୁଣିବେ ନାଟକ ଅନ୍ୱେଷଣ, ରଚନା ନିର୍ଦ୍ଦେଶନା ନଳିନୀକାନ୍ତ ଗୌଡ଼, ଅଭିନେତ୍ରୀ ଅଛନ୍ତି ପୁଷ୍ପିତା ପଟ୍ଟନାୟକ, ମନଲେଶ ଦାସ, ପ୍ରଭାସିନୀ ପାଢ଼ୀ ଏବଂ ନଳିନୀକାନ୍ତ ଗୌଡ଼। ଏଥିରେ ସାକ୍ଷାତକାର ଶୁଣିବେ ନିର୍ମଳ ମିଶ୍ରଙ୍କ ସହିତ। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 12:00। ଅପରାହ୍ନ 5:00 ଶୁଣିବେ NCERT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମର ପରବର୍ତ୍ତୀ ଭାଗ ଓମଙ୍ଗ। 5:30 ନାଟ୍ୟଧାରା। ଆଜି 1 ଶୁଣିବେ ପ୍ରହ୍ଲାଦ ନାଟକର 10ମ ଭାଗ, ପରିବେଷଣ କରିଛନ୍ତି ଗୁରୁନାଥ ସାହୁ ଏବଂ ସାଥୀ। ସନ୍ଧ୍ୟ ତୁଳସୀଦାସ ବିରଚିତ ଶ୍ରୀରାମଚିତ ମାନସର 37ମ ଭାଗ ଶୁଣିବେ ସନ୍ଧ୍ୟା 6:15, 6:25 ଦେଶାତ୍ମବୋଧ ଗୀତର କାର୍ଯ୍ୟକ୍ରମ ଗୀତଟିଏ।

0: ଆମ ଦେଶ। ଏହି କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:30, 6:55 ଆଜିର ପ୍ରସଙ୍ଗ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 7:25 ଜିଲ୍ଲା ହାଲଚାଲ। 7:30 ରହିଛି ଆମର କୃଷି ସଂସାର କାର୍ଯ୍ୟକ୍ରମ। ଆଜି ଏଥିରେ ଅର୍ଗାନିକ୍ ଫାର୍ମିଂ ଉପରେ ଆଲୋଚନା ଶୁଣିବେ। ପରେ ଚାଷୀ ଭାଇଙ୍କ ପାଇଁ ଜିଆ ଖତ ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ତେଲପଲ୍ଲୀ ଛତ୍ରପୁରର ଚନ୍ଦ୍ରଶେଖର ଆଚାର୍ୟଙ୍କ ସହିତ କଥାବାର୍ତ୍ତା ଶୁଣିବେ। ପରେ ସଫଳ ଚାଷୀ ନିରଞ୍ଜନ ମହାଙ୍କୁଡ଼ କତୁରି ଛତ୍ରପୁରର ତାଙ୍କ ସହିତ ସାକ୍ଷାତକାର ଶୁଣିବେ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 8:15। ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ ଗୀତ ଶୁଣିବେ 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବ 9:00। 10:00 ଶୁଣିବେ ଆପଣମାନଙ୍କର ଅତି ପ୍ରିୟ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ତାଲିଆ ସବୁ ରହିଛି ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ରୂପରେଖ। ଆଗେ ଶୁଣି ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ, ତାପରେ ଶୁଣିବେ ଓଡ଼ିଆର ସମ୍ବାଦ ରିଲେକରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।
1: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ

କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାବତ୍, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 185,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନପୋ ତାଣ୍ଡିନ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣା ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ 1ରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25ରୁ 60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ 1ରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23ରୁ 26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି।

0: ବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃଆରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57ଟି ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର୍ ଗୋଟିଏ ବଲ୍ରେ 3ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38ଟି ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଆପଣ ପୁଣିଥରେ ସ୍ୱାଗତ କରୁଛି ଆମର ଏହି କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରଠାରୁ। ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ସ୍ୱୟଂ ବର୍ତ୍ତମାନ ସକାଳ 7:25 ପୁରାତନ କ୍ରମରେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। ପ୍ରଥମେ ଶୁଣିବା ଚମ୍ପୁ, ପରିବେଷଣ କରୁଛନ୍ତି ରଘୁନାଥ ପାଣିଗ୍ରାହୀ, ଗୋପାଳ ଗୋଷ୍ଠୀଙ୍କ ରଚନା।
2: एक मजबूत घर बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।

ଜୀବନର ଗତିପଥରେ ସାଥିଟି ଯେତେବେଳେ ମିଳିଯାଏ, ତା ସହିତ ସବୁ ମୁହୂର୍ତ୍ତ ଆନନ୍ଦର ସବୁ ଜିମାରେ ଭରିଯାଏ।

ଜୀବନଟା ହିଁ ଏମିତି ଗୀତ ନୃତ୍ୟରେ ହଜିବା, ପ୍ରତିଟି ମୁହୂର୍ତ୍ତକୁ ସୁଖ ଶାନ୍ତି ଓ ସମୃଦ୍ଧି କାଟିବା, ସବୁରି ଭିତରେ ଆନନ୍ଦ ଶାନ୍ତି ବାଣ୍ଟିବା।

ବନ୍ଧୁ, ଆପଣଙ୍କୁ ପୁଣିଥରେ ସ୍ୱାଗତ କରିଛି ଆମର କାର୍ଯ୍ୟକ୍ରମ ପରିସରକୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ଆପଣ ଠିକ୍ ଆକାଶବାଣୀ କାର୍ଯ୍ୟକ୍ରମକୁ ପ୍ରସାରିତ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍, ଏୟାର୍ ଆପ୍ ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂରେ ମଧ୍ୟ ଶୁଣିପାରୁଛନ୍ତି। ବର୍ତ୍ତମାନ ସକାଳ 10:00 ଆସନ୍ତୁ ଆରମ୍ଭ କରିବା କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି।

ବିଦ୍ୟା ବୁଦ୍ଧି ଜ୍ଞାନ ଗରିମା ବିଚାର ବିବେକ କୌଣସିଟି ସେ ପୁରୁଷଠାରୁ ନୁହଁ ନାହିଁ। ଅନ୍ତଃପୁରରୁ ଅନ୍ତରୀକ୍ଷ ଯାଏଁ ରନ୍ଧାଶାଳାରୁ ରଣକ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରିସାରିଲାଣି।

ସିଏ କେବଳ ଗୃହଲକ୍ଷ୍ମୀରେ ନାହିଁ, ସେ ଦେଶ ସମାଜ ଲକ୍ଷ୍ମୀ ହୋଇସାରିଲାଣି। ଦେଶର ଆର୍ଥିକ ବିକାଶ, ରାଜନୈତିକ ନିଷ୍ପତ୍ତି, ସମାଜ ନିର୍ମାଣ ପ୍ରକ୍ରିୟା ଆଦିରେ ସେ ସକ୍ରିୟ ଅଂଶଗ୍ରହଣ କରିସାରିଲାଣି। ଅତୀତରେ ତା ପାଇଁ ସମାଜ ଯେଉଁ ସୀମିତ କ୍ଷେତ୍ରରେ ବ୍ୟବସ୍ଥା କରିଥିଲା, ସେ କ୍ଷେତ୍ର ଅତିକ୍ରମ କରିବା ପାଇଁ ତାକୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଲା। ଏବେ ଆଉ ସେ ନ୍ୟୁନବତାର ଶିକାର ହୋଇ ରହିନାହିଁ, ସମଗ୍ର ପୃଥିବୀ ଏବେ ତା'ର ବିଚକ୍ଷଣ କ୍ଷେତ୍ରର ପରିସୀମା।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା!
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପ୍ରାଚୀନ ଯୁଗ ହେଉ କି ମଧ୍ୟ ଯୁଗ, ନାରୀମାନଙ୍କ ପ୍ରତି ପୁରୁଷ ଯେଉଁ ମାନସିକତା ରହିଥିଲା ଏବେ ମଧ୍ୟ ସେଥିରେ ସେମିତି କିଛି ଚାଖିଦୃଶ୍ୟ ପରିବର୍ତ୍ତନ ହୋଇନାହିଁ। ପୁରୁଷ ବୋଲି ତା'ର ଯେଉଁ ଗର୍ବ, ଦମ୍ଭ ଓ ଅଭିମାନ ତାହା ଏପର୍ଯ୍ୟନ୍ତ ସୁଦ୍ଧା ଅକ୍ଷୁର୍ଣ୍ଣ ଅଛି ଓ ତା ମହିଳାମାନଙ୍କ ପାଇଁ ଅସହ୍ୟ ଯନ୍ତ୍ରଣାଦାୟକ ହେଉଛି। ସେ ଅସୁରକ୍ଷିତ ମଣୁଛି। ତତ୍କାଳୀନ ସମାଜପତିମାନେ ନାରୀକୁ ଅସୁଜଂ ପଶ୍ଚାକ ରଖିଥିଲେ କେବଳ ପୁରୁଷର କାମକୁ ଦୃଷ୍ଟିରୁ ତାକୁ ସୁରକ୍ଷା ଦେବା ପାଇଁ। ତାହା ବିଦେଶୀ ମଣିଷମାନଙ୍କର ଲୋଲୋପ ଦୃଷ୍ଟି ହେଉ କିମ୍ବା ଦେଶୀୟ କାମକୁ ପୁରୁଷର ଦୃଷ୍ଟି ହେଉ, ସେମାନଙ୍କୁ ଶିକ୍ଷା ଦୀକ୍ଷାରୁ ବଞ୍ଚିତ କରାଯାଉଥିଲା। ସତୀତ୍ୱର ସୁରକ୍ଷା ତା ଜୀବନର ଶ୍ରେଷ୍ଠତମ ବ୍ରତ ବୋଲି ଶିକ୍ଷା ଦିଆଯାଉଥିଲା। ପତିକୁ ପରମ ଗୁରୁ ବୋଲି ଦର୍ଶାଇ ଦିଆଯାଉଥିଲା। ପତି ଥିଲା ତା ହର୍ତ୍ତାକର୍ତ୍ତା ଦୈବ ବିଧାତା। ପାପପୁଣ୍ୟର ଭୟ ପ୍ରଦର୍ଶନ କରି ନାରୀ

ଅନ୍ଧବିଶ୍ୱାସୀ କୁସଂସ୍କାରୀ କରି ଦିଆଯାଇଥିଲା। ଶିକ୍ଷା ଦୀକ୍ଷାର ଅଭାବରୁ ସେହି ନ୍ୟୁନବୋଧତା ଓ ହୀନମାନ୍ୟତା ଭିତରେ ସଢ଼ୁଥିଲା ନାରୀ। ବାଲ୍ୟବିବାହ ତ ପ୍ରଚଳନ ଥିଲା, ସେ ବାଲ୍ୟବିବାହ ଯଦି କେହି ବିଧବା ହୋଇଯାଉଥିଲା ତେବେ ତାକୁ ସେହି ପରଲୋକଗତ ସ୍ୱାମୀକୁ ଆସନ୍ତା ସତଜନ୍ମ ପାଇଁ ଉପାସ ବ୍ରତ କରି ତପନିଷ୍ଠ ଜୀବନ ବଞ୍ଚୁଥିଲା ସିଏ, କାରଣ ସ୍ୱାମୀ ତାର ପରମପତି। ଏ ମାନସିକରୁ ନାରୀ ଏବେ ମୁକ୍ତି, ସେ ଏବେ ସ୍ୱାଧୀନ ଭାବରେ ଚିନ୍ତା କରିପାରୁଛି, ସ୍ୱାମୀ ତା ପାଇଁ ଆଉ ସାତଜନ୍ମର ଗତିମୁକ୍ତ ନୁହେଁ, ବନ୍ଧୁ ସହଯାତ୍ରୀ।

ପୁରୁଷ ଦୃଷ୍ଟିରେ ନାରୀ ବେବି ଅବଳା ଦୁର୍ବଳା ଅସହାୟ ତା'ର ରକ୍ଷଣାବେକ୍ଷଣ ଆବଶ୍ୟକ। ସେ ଯେତେ ପାଠଶାଠ ପଢ଼ୁ ନା କାହିଁକି, ହାତରେ ଯେତେ ବଡ଼ ଡିଗ୍ରୀ ଥାଉ ନା କାହିଁକି, ସେ ସ୍ତ୍ରୀ ଲୋକ ପୁରୁଷର ସେବାକାରୀ ପୁରୁଷର ଆଜ୍ଞାକାରୀ ଯେତେ ଯୋଗ୍ୟ ହେଉ ନା କାହିଁକି ସେ ପୁରୁଷର ଭଗ୍ୟା। ନାରୀ ପଦପଦବୀ କ୍ଷମତା ଦକ୍ଷତା ପ୍ରତିଭା ମେଧାର ମୂଲ୍ୟ କିଛି ନୁହେଁ ତା ପାଖରେ, ତା'ର ଶାରୀରିକ ମାନଚିତ୍ର ହିଁ ତା ପାଇଁ ବଡ଼ କଥା। ପ୍ରଥମେ ନାରୀକୁ ସୁନ୍ଦର ଅସୁନ୍ଦର ଭିତ୍ତିରେ ପୁରୁଷ ପରିଗଣିତ କରି ସାଙ୍ଗସାଥୀମାନଙ୍କ ମଧ୍ୟରେ ଦ୍ୱିଧାରୋଚକ ଓ ଶ୍ରୁତିରୋଚକ ଚର୍ଚ୍ଚା କରେ, ସେହି ନାରୀ ପାଖରେ ନିଜକୁ ସମକକ୍ଷ କରି ନ ପାରିବାର ନ୍ୟୁନବୋଧତାର ପାର୍ଶ୍ୱ ପ୍ରତିକ୍ରିୟା ପ୍ରଦର୍ଶନ କରେ।

ରାସ୍ତା ତ ସମସ୍ତଙ୍କର, ସେଥିରେ ଯାତାୟତ କରିବାର ଅଧିକାର ମଧ୍ୟ ସମସ୍ତଙ୍କର ରହିଛି। ନିହାତି ଆବଶ୍ୟକ ସ୍ଥଳେ ଯେପରି ଔଷଧ କିଣିବା, ରାସ୍ତାରେ କେହି ଅସୁବିଧାରେ ପଡ଼ିଥିଲେ ସାହାଯ୍ୟ ସହାୟତା ପାଇଁ ବାହାରକୁ ଆସିବା ପରେ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ନାରୀଟିଏ ନିର୍ଭୀ କରି ରାସ୍ତାରେ ଯିବା ଆସିବା କରିବାର କିଛି ଅସୁବିଧା ନାହିଁ। ପୁରୁଷମାନେ ମଧ୍ୟ ଶିକ୍ଷା କରନ୍ତୁ ଯେ ରାସ୍ତାରେ ପୁରୁଷଙ୍କ ପରେ ନାରୀଟିରେ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ବାହାରକୁ ଆସିବାର ଅଧିକାର ଅଛି। ପୁରୁଷ ଭକ୍ଷକ ନୁହେଁ କି ନାରୀ ଭକ୍ଷ ନୁହେଁ, ପୁରୁଷ ଶିକାରୀ ନୁହେଁ କି ନାରୀ ଶିକାର ନୁହେଁ। ଏପରି ମାନସିକତା ଦୂରୀକରଣ ନ ହେବା ପର୍ଯ୍ୟନ୍ତ ନାରୀର ମୁକ୍ତି ନାହିଁ, କିମ୍ବା ନାରୀ ପୁରୁଷ ମିଳିତ ଭାବରେ ସମାଜ ଗଠନ କରିବା ସମ୍ଭବ ନୁହେଁ।

0: ଆମ ରାଜବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ୍ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଲେ ଚିନ୍ତା ଯିବ।
0: ହଁ, ସେ ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ବହୁ,
4: ହଁ ମା,
3: ଏହି ଘରର କିଛି ନିୟମ ଅଛି।
4: ଯେମିତିକି?
3: ଯେମିତି ଏଠି କ୍ୟାଶର ପରମ୍ପରା ନାହିଁ।
4: ତ ନେଣ ଦେଣ?
3: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
4: ଓହ,
3: ଯେମିତି UPI ରେ?
4: ଆଚ୍ଛା।
3: ହଁ, ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
4: ସେଇଟା କଣ ମା?
3: ତୋ ମୁହଁ ଦେଖା ବି UPI ରେ ମିଳିବ।
4: ଆପଣ ନା ମା,
5: ଭାରତରେ ଡିଜିଟାଲ ଦେୟ ପ୍ରଦାନ
4: ସହଜ ଅଟେ ପ୍ରତି ନେଣ ଦେଣ।

ମାନସିକ ସ୍ତରରେ ନାରୀ ପୁରୁଷମାନଙ୍କ ଅପେକ୍ଷା ଖୁବ୍ ଶକ୍ତିଶାଳୀ, ଖୁବ୍ ଦୃଢ଼। ପରିଚାଳନାରେ କଷ୍ଟ ସହିବାରେ ଏକସଙ୍ଗେ ଅନେକ ଦାୟିତ୍ୱ ବହନ କରିବାରେ ପୁରୁଷ ତା ସହ ସମକକ୍ଷ ହୋଇପାରିବ ନାହିଁ। ସେ ଖୁବ୍ ଦକ୍ଷ, ବିଚକ୍ଷଣ, କିନ୍ତୁ ଯେଉଁଥିରେ ତା'ର ପୁରୁଷମାନଙ୍କ ଅପେକ୍ଷା ଦୁର୍ବଳ, ସେହି ଦୁର୍ବଳ ଶ୍ରେଣୀ କୌଣସି ବିପଜ୍ଜନ କ୍ଷେତ୍ରକୁ ଆହ୍ୱାନ କରିବା ହୁଏତ ସ୍ପୃହଣୀୟ ନୁହେଁ। ତଥାପି ଆଜି କଲେଜ କ୍ଷେତ୍ରରେ, ସ୍କୁଲ କ୍ଷେତ୍ରରେ, ମହାବିଦ୍ୟାଳୟ କ୍ଷେତ୍ରରେ ସେମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଉଛି। ନାରୀ ସାଧାରଣ କ୍ଷେତ୍ର ପାଇଁ ଠିକ୍, ଏବଂ ସେ ଆଗକୁ ମଧ୍ୟ ବହୁ ସାହସିକ କାର୍ଯ୍ୟ ହାତକୁ ନେବାର ନଜିର ବି ରହିଛି ଏବଂ ଆଗକୁ ନେବ ମଧ୍ୟ।

ନାରୀ ସଶକ୍ତ ହେବା ପଛରେ ମନୋବଳ ସଶକ୍ତ ହେବା ମଧ୍ୟ ଅପରିହାର୍ଯ୍ୟ। ନାରୀ ନିଜକୁ ଅବଳ କି ଦୁର୍ବଳ ଭାବିବା ଅନୁଚିତ। ଯଦି ସବୁ କ୍ଷେତ୍ରରେ ଜଣେ ନାରୀ ଆଗରେ ରହିପାରୁଛି, ନିଜ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସେତିକି ଆଗରେ ହେବାର ଆବଶ୍ୟକତା ଅଛି, ସେତିକି ଦକ୍ଷ ହେବାର ଆବଶ୍ୟକତା ରହିଛି। ସଶକ୍ତ ନୁହେଁ,

ଶ୍ରୀ ବିଷ୍ଣୁ କହିଲେ, ଶୁଣ ଶୁଣ ହେ ଶଙ୍କର, ତୁମ୍ଭେ ଯାଇ ବୋଧ କରିଦିଅ ତ୍ରିପୁରା ଅସୁର, ତେଣୁ କରି ତୁମ୍ଭ ନାମ ଅଟେ ତ୍ରିପୁରାରୀ, ଏବେ ମହିଷାସୁର ପାରିବ ଗିମାରି। ଈଶ୍ୱର ବୋଇଲେ, ମହିଷା ଯେତେ ତ କଲା, ପୁରୁଷ ଅବଧ୍ୟ ବର ପି ତାଙ୍କୁ ମାଗିଲା। ଦେବନ କଲା ଗଲୋକ ହାତେ ନ ମରି, ନର ବା ନର ରାଜା ସେ ବଧ ନ ହୋଇ। ଏମନ୍ତ ସମୟ ବର ପାଇଁ ପାଇଲା ମହିଷାସୁର, ଅନ୍ଧାର ବିଜୟ କରି ଅଥଇ ପାମର। ନାରାୟଣ କହୁଛନ୍ତି ବ୍ରହ୍ମାଙ୍କର ଆଗେ, ମହିଷାସୁର ମରିବ ସେ କେଉଁ ବାଗେ, ନେଥ କୁମ୍ଭକି ବିଧି କର ବେଦ ପାଣି, ଗିରି ତଳେ ଥାଇ ମହିଷାସୁର ତା।

0: ଧର
1: ହଉ ହଉ
0: ଏ ମନ୍ତ ବଚନ ଶୁଣି ସର୍ବଦେବ ମାନି ଯାହାର ଅସମାନ ଦିଅନ୍ତି ବହନି ଦୁର୍ଗା ବୋଇଲେ ତାଉ ଭୟ ନାହିଁ କିଛି ଅସୁର ଭୁବନକୁ ଏବେ ମୁହିଁ ଯାଉଛି।

ଜ୍ୱର ଖରବର ପାଟି ରୁଜିର କରିଲେ ପାନ ଆଜ୍ଞା ରକ୍ତ ବିଜ ଅସୁର ହୋଇଲାଣି ଧନ ଯୋ ଭାସ୍କର ଦୈତ୍ୟ ବୋଲି ନ ଏ କବିର ଅଛି କାହା ଥିଲେ ମାଙ୍କର ଲାଗିଗଲା ଲଢାଇ ପଣ୍ଡିତ ସମାଜ ମଣ୍ଡିତ ହୋଇଣ ଶ୍ରବଣ କରନ୍ତୁ ହେ ଚଣ୍ଡୀ ପୁରାଣ ଆଉ ସେକାଳେ ଭାସରା ଦୈତ୍ୟ ଆଉ ତ ନମଲା ଦେବୀଙ୍କ ସଙ୍ଗରେ ସଂଗ୍ରାମ କରିଲା ଏଇ ମହାକୋପ ବୋଲେ ଦୁର୍ଗା ମହାମାଇ ହେ ମାରିଲେ ଚଣ୍ଡା ଅସୁର କେବେ ନ ମରଇ ଆକାଶରୁ ବାଇ ଶୁଭିଲା ଘନ ଘନ ଆଗ ମା ଦୁର୍ଗା ଶୁଣନ୍ତୁ ବଚନ ସୂର୍ଯ୍ୟଙ୍କ ମନାଇ ଏ ପାଇଛି ମୋର ଆଉ ଯେତେ ଦିନ ଥିଏ ସୂର୍ଯ୍ୟ ଆକାଶ ମାର୍ଗ ସେ ସୂର୍ଯ୍ୟଙ୍କ ତେଣୁ ତୁ ଗିଳି ବୁଝାଇ ଆଉ ନବରାତ୍ର ମାଲୋ ତୁ ଗର୍ଭରେ ଥାଇ ଶୁଣି କରି ବୁଝାଇ ଦେରି ଚଳିଗଲେ ଆକାଶ ମାର୍ଗରେ ପାଟିକୁ ବଢ଼ାଇଲେ ଆଜ୍ଞା ଭାସ୍କର ଦୈତ୍ୟକୁ କହିଲେ ଭକ୍ଷଣ ତେଣୁ ନବ ଦିନ ନବରାତ୍ରି ରାତ୍ର ଗଲା ହୋଇ ଆଉ ତେଣୁ କରି ନବରାତ୍ର ପାଳନ ହୁଅଇ ଏ ଭାସ୍କର ଦୈତ୍ୟକୁ ଅଧ କଲେ ମହାମାଇ ମା ହର ବା ମା ହର ମଧୁବତୀ ସକଳ ତୋ ପାଖରେ ଦୈନିକ ରହିଛି ମାଞ୍ଚଳ ଖଣ୍ଡାୟତ ଗତି ପୁଣି ଅଟଇ ମୋ

ପ୍ରତିକାରେ ମହିଷାସୁର ପୁଣି ପ୍ରଚଣ୍ଡ ରାଗରେ ନବଲକ୍ଷେଶ୍ୱର ପୁଣି ମହିଷାସୁର ପେଶୀ କିଞ୍ଚିତ ନାରକେତୁକା ତାଙ୍କୁ ଦେଲେ କାଟି କୋପେ ମହିଷାସୁର କାୟା ବଢ଼ାଇଲା ଶୂନ୍ୟ ଭୁବନ ପର୍ଯ୍ୟନ୍ତ ତହିଁ ସଳିଲା ଅସୁର ବଳକୁ ଦୃଗା ହେଲେ ତେଜ ଶତ୍ରୁଦଶ ଭୁବନ କି ହୋଇବ ଦହର୍ଯ୍ୟ ଆଜ୍ଞା ତେଜ ସର ପ୍ରହାରିଲେ ଜଗତ ଜନନୀ ଧୂମଲୋଚନ ସାରଥି ପକାଇଲା ହାଣି ସାରଥି।

0: ସେଇଟା କଣ ମା?
1: ତୋ ମୁହଁ ଦେଖାବି UPI ରେ ମିଳିବ
0: ଆପଣ ନା ମା?
2: ଭାରତରେ ଡିଜିଟାଲ ଦେୟ ପ୍ରଦାନ
0: ସହଜ ଅଟେ ପ୍ରତି ନେଣ ଦେଣ।
3: କଣ ରିମା ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ

ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ ଯାହାର ସୁନ୍ଦର ମଧୁର ପାଣି ଆମ କାନରେ ଗୁଞ୍ଜରି ଉଠେ, ସେ ହେଉଛି ଆମ ଆକାଶବାଣୀ। କି ଗାଁ କି ସହର, ଦଶା ଭାଇର ବିଲ ହୁଡ଼ାରେ ହେଉ ବା ଗାଁ ମାଇପିଙ୍କ ରନ୍ଧାଶାଳରେ, ସହରର ଚା ଦୋକାନରେ ହେଉ ବା ଗାଁର ମେଳା ମଣ୍ଡପରେ ହେଉ ବା ଡ୍ରାଇଭରର ଅଟୋ ବସ୍ରେ କି ଭିଆଇପିଙ୍କ ଲକ୍ଜୁରିୟସ୍ କାର୍ ଭିତରେ, ଏବେ ସବୁଠି ଶୁଭେ ଆକାଶବାଣୀର ସ୍ୱର। ଏଇ ଆମ ଆକାଶବାଣୀ। 1923 ମସିହାରେ ଭାରତରେ ପାଦ ଥାପିଥିଲେ ବି ଗୋଟିଏ ପରେ ଗୋଟିଏ ପାଦ ଆଗକୁ ପକାଇ ଶେଷରେ ସେ ତାର ପ୍ରକୃତ ପଦମର୍ଯ୍ୟାଦା ପାଇଥିଲା 1936 ମସିହାରେ। ଭାରତର ସ୍ୱାଧୀନତା ପରେ ଏହି ପଦମର୍ଯ୍ୟାଦାରେ ଲାଗିଥିଲା ସ୍ୱର୍ଣ୍ଣମୋହର। ଆରମ୍ଭ ହେଲା ଅଲ୍ ଇଣ୍ଡିଆ ରେଡ଼ିଓର ଜୟଯାତ୍ରା। ଓଡ଼ିଶାରେ ଆକାଶବାଣୀର ପ୍ରଥମ ସ୍ୱର ଗୁଞ୍ଜରି ଉଠିଥିଲା 1948 ମସିହା ଜାନୁଆରୀ 28 ତାରିଖରେ। ତାପରେ ଧୀରେ ଧୀରେ ଏହା ପ୍ରତିଧ୍ୱନିତ ହେଲା ସମଗ୍ର ଓଡ଼ିଶାର ନଗର ସହର ପୁରପଲ୍ଲୀରେ। ଏହି ସ୍ୱରକୁ ସାଦରରେ ସାଉଁଟି 1993 ମସିହା ଉତ୍କଳ ଦିବସ ଦିନ ରେଶମ ସହର ବ୍ରହ୍ମପୁରରେ ନିଜ କୁନି ପାଦ ଥାପିଲା ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର। ଗୋଟିଏ ପରେ ଗୋଟିଏ ପାହାଚ, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ, ଅନେକ କଥା, ଅନେକ ସ୍ମୃତି, ଅନେକ କୁହା ଅକୁହା କାହାଣୀକୁ ନେଇ ଏବେ 90 ବର୍ଷରେ ଆକାଶବାଣୀ। ଶ୍ରୋତା ଭଉଣୀ, ଏହି 90 ବର୍ଷର ଅନାବିଳ ସମ୍ପର୍କର ମଧୁରତାକୁ ନେଇ ଆରମ୍ଭ କରୁଛୁ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ମହିଳା ମହଲ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଚିରପରିଚିତା ଚନ୍ଦନା ମିଶ୍ର।

0: ଶ୍ରୋତା ଭଉଣୀ, ଆଜିକାଲିକା ଲୋକେ କୁହନ୍ତି ଟେକ୍ନୋଲୋଜିର ଯୁଗରେ ରେଡ଼ିଓ ଶୁଣୁଛି ବା କିଏ, କିନ୍ତୁ ଏ ଧାରଣା ପୁରାପୁରି ଭୁଲ। ଆପଣ ଭାବୁଛନ୍ତି ନା ଏମିତି କାହିଁକି କଲି, ତାହେଲେ ଆସନ୍ତୁ ଶୁଣିବା ଏକ ସତ୍ୟ ଘଟଣାକୁ ନେଇ ଆଜିର ନାଟକ ଅନ୍ୱେଷଣ।
1: ହ୍ୟାଲୋ ବାସନ୍ତୀ, ବାସନ୍ତୀ ଘରେ ଅଛୁ?
2: ଯାଉଛି ଯାଉଛି। ଆରେ ମଞ୍ଜୁ ନାନୀ, କି କେମିତି ଆଜି ଅବଡ଼ଟାରେ?
1: ହ୍ୟାଲୋ ଜାଣିନୁ କି, ଶୁଣିନୁ ଆମ ବାରି ସାହିର ସେଇ ଲକ୍ଷ୍ମୀ ନାନୀ କଥା?
2: କ'ଣ ହେଲା କି ଲକ୍ଷ୍ମୀ ନାନୀର?
1: ହ୍ୟାଲୋ କିଛି ହେଇନି ବା, ଥୟ ଧର, କାହିଁକି ଏମିତି ଅଧୈର୍ଯ୍ୟ ହେଉଛୁ ଯେ?
2: ତାହେଲେ କ'ଣ ହୋଇଛି ମଞ୍ଜୁ ନାନୀ, ଟିକେ ଖୋଲିକି କହୁନା।
1: ହ୍ୟାଲୋ ଟିକେ ରେଡ଼ିଓଟା ଲଗାଉନୁ।
2: ରେଡ଼ିଓ ଏ ଜମାନାରେ ରେଡ଼ିଓ
1: କି କଥା କହୁଛୁ ଲୋ ବାସନ୍ତୀ, ରେଡ଼ିଓଟା ଲଗା ବୋଇଲେ ଜମାନା କଥା କହିଲୁଣି।
2: ନାନୀ ଆମର କୋଉ ରେଡ଼ିଓ ଅଛି ଯେ, 15 ବର୍ଷ ତଳୁ ମୋ ଜେଜେବାପା ଶୁଣୁଥିଲେ ରେଡ଼ିଓ, ଆଉ ସେ ଚାଲିଗଲା ପରଠୁ ରେଡ଼ିଓଟା ବି ଖରାପ ହୋଇଗଲା ଯେ, ସେ ଯାଇ କବାଡ଼ିଖାନାରେ।
1: କି କଥା କହୁଛୁ ଲୋ ବାସନ୍ତୀ, ରେଡ଼ିଓ ପାଇଁ ସିନା ଜମାନା, ହେଲେ ଆଜିର ଜମାନାରେ ପରା ଘରେ ଘରେ ରେଡ଼ିଓ।
2: ଘରେ ଘରେ ରେଡ଼ିଓ?
1: ହଁ ଲୋ ମା, ତୁ କଣ ଜାଣିନୁ ତୋ ହାତ ପାହାନ୍ତାରେ ପରା ରେଡ଼ିଓ।
2: ତମେ ଏ କଣ କହୁଛ, ମୁଁ କିଛି ବୁଝିପାରୁନି ମଞ୍ଜୁ ନାନୀ।
1: ବୁଝିବୁ ଲୋ ବୁଝିବୁ, ଆଗ ରେଡ଼ିଓ FM ଲଗାବା।
2: ନାନୀ ପୁଣି କହିଲ ରେଡ଼ିଓ, ମୁଁ କୋଉଠୁ ଆଣିବି ଯେ?
1: ଆଲୋ ସେ ମୋବାଇଲଟା କାଢ଼ୁନୁ କାହିଁକି?
2: ମୋବାଇଲ?

0: ଭାଇମାନଙ୍କର ଏସବୁ ଦେଖି ଆଉ ବୟସ୍କ ଲୋକମାନେ ବି ଏକାଠି ହୋଇ ଏସବୁ ରେଡ଼ିଓ ଶୁଣନ୍ତି, ମୋତେ ଏତେ ଆନନ୍ଦ ଲାଗେ କହିଲେ ନ ସରେ ମ୍ୟାଡ଼ାମ।
1: ଏବେ ତ ଆମ ବିଜ୍ଞାନର ବହୁତ ପ୍ରଗତି ହେଲାଣି, ବିଭିନ୍ନ ପ୍ରକାର ମନୋରଞ୍ଜନର ସାଧନ ମଧ୍ୟ ଆସିଲାଣି, ତଥାପି ବି ଆଜିକାଲି କ'ଣ ଘରେ ଆପଣଙ୍କର ସମସ୍ତେ ରେଡ଼ିଓ ଶୁଣୁଛନ୍ତି?
0: ହଁ, ଆମ ଘରେ ଆଜି ପର୍ଯ୍ୟନ୍ତ ରେଡ଼ିଓ ହିଁ ଚାଲିଛି। ମୋର ଗୋଟେ ବୋଲି ପୁଅ, ସିଏ ବଡ଼ ହେଲାଣି, ବିଏ ପାସ୍ ବି କଲାଣି, ସିଏ କେତେଥର କହିଲାଣି ଟିଭିଟି ଆଣିବା ପାଇଁ, ହେଲେ ଟିଭି ଆମର ବା କ'ଣ ହେବ, ରେଡ଼ିଓଟା ଦିନସାରା ବାଜିଥାଏ, ସେଥିରୁ ଯେ କେତେ ନୀତି ଶିକ୍ଷା ମିଳେ କହିଲେ ନ ସରେ। ରେଡ଼ିଓ ବାଟେ ରେଡ଼ିଓ ଲାଗିଥାଏ, ଆମେ ଆମ ଘର କାମ କରିଥାଉ, ଆମକୁ କିଛି ଅସୁବିଧା ହୁଏନି, କିନ୍ତୁ ଟିଭି ରଖିଲେ କ'ଣ ହୁଏ ନା ମ୍ୟାଡ଼ାମ, ଟିଭି ଆଗରେ ବସିବାକୁ ପଡ଼େ, ତା ମାନେ ଆମର ସବୁ କାମ ବନ୍ଦ ହେଇଯିବ, ସେଥିପାଇଁ ଆମେ ଆଉ ଟିଭି କି ପସନ୍ଦ କରିନୁ, ଆମ ଘରେ ରେଡ଼ିଓ ହିଁ ବାଜୁଛି।
1: ମାନେ ଆପଣ କହିବା ପାଇଁ ଚାହୁଁଛନ୍ତି ଏବେ ବି ରେଡ଼ିଓ ହିଁ ବାଜୁଛି ଆପଣଙ୍କ ଘରେ, ନା ଟିଭି ଅଛି ନା ମୋବାଇଲରୁ ଯୋଉ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆପଣ ସେସବୁ କିଛି ବି ଦେଖୁନାହାନ୍ତି?
0: ନା ନା ମ୍ୟାଡ଼ାମ, ଆମ ଘରେ ସେହି ପୁରୁଣା ରେଡ଼ିଓ ହିଁ ଚାଲିଛି, ସେଥିରେ ହିଁ ମୋ ପୁଅକୁ ବି ମୁଁ ତ ବୁଝେଇଦେଲି, ସିଏ ସୁନ୍ଦର ସେ ବୁଝିଗଲା, ଆଉ ସିଏ ଟିଭି ମୋବାଇଲ କିଛି ଦେଖୁନାହିଁ, ରେଡ଼ିଓ ହିଁ ଶୁଣିବାକୁ ପସନ୍ଦ କଲା। ଆଉ ତା ନନା କଥା ଆଉ କ'ଣ କହିବି, ସିଏ ତ ଭାରି ଭଲ ଲୋକ, ମୁଁ ଯାହା କହେ ସିଏ ମୋ ଖୁସିରେ ଖୁସି ହୁଅନ୍ତି, ଆମକୁ ବା ଫୁରସତ କାହିଁ ମ୍ୟାଡ଼ାମ ଟିଭି ଦେଖି ବସିବା ପାଇଁ ଟିଭି ଆଗରେ।
1: ବା, ଆପଣଙ୍କ ଏ କଥା ଶୁଣି ନା ଆମକୁ ଭାରି ଖୁସି ଲାଗୁଛି ଯେ ଆମେ ରେଡ଼ିଓରେ କାମ କରୁଛୁ, ଆଉ ଆପଣମାନେ ଆମ କଥାରେ ଏତେ ସୁନ୍ଦର ମନ ଦେଇ ଶୁଣୁଛନ୍ତି। ଆଜିକାଲିର ଯୁଗ ହେଇ ବି ଆପଣଙ୍କ ଘରେ ଅନ୍ୟ କୌଣସି ମନୋରଞ୍ଜନ ସାଧନ ନାହିଁ, ଆଉ ଆପଣ ଟିଭି ବି ରଖିନାହାନ୍ତି, କେବଳ ରେଡ଼ିଓ ଶୁଣୁଛନ୍ତି, ଜାଣିକି ବହୁତ ଖୁସି ଲାଗିଲା। ଶେଷରେ ଆଉ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବି, ଆପଣ କେବଳ ମନୋରଞ୍ଜନ ପାଇଁ ରେଡ଼ିଓକୁ ବ୍ୟବହାର କରନ୍ତି ନା ଏଥିରୁ କିଛି ଶିକ୍ଷା ବି ପାଇପାରନ୍ତି?
0: ମାନେ ଆମେ ତ ମନୋରଞ୍ଜନ ଖାଲି ନେଇ ରେଡ଼ିଓରୁ ବହୁତ ଶିକ୍ଷା ପାଇପାରୁ, ଆମକୁ ତ ମନୋରଞ୍ଜନ ହେଉଛି, ତା ଛଡ଼ା ଏଇ ଯେଉଁ ବାତ୍ୟା ସମୟରେ ଆମକୁ ରେଡ଼ିଓ ବହୁତ ସାହାଯ୍ୟ କରୁଛି, ଆମେ ସୂଚନା ପାଇପାରୁଛୁ, ସତର୍କ ହେଇପାରୁଛୁ, ମହିଳା ମହଲ କାର୍ଯ୍ୟକ୍ରମ ବି ଶୁଣିପାରୁଛୁ, ସେଇଥିପାଇଁ ରେଡ଼ିଓଟା ଆମର ବହୁତ କାମରେ ଆସୁଛି, ଆମକୁ ସେଥିପାଇଁ ବହୁତ ଉତ୍ସାହ ଲାଗୁଛି ରେଡ଼ିଓ ରଖିବା ପାଇଁ ବଜେଇବା ପାଇଁ। ଆଉ
1: ଆପଣଙ୍କ ସହ ସାକ୍ଷାତ ହେଇ ଆମେ ଆଜି ବହୁତ ଖୁସି, ଆପଣ ଆମର ପୁରୁଣା ଶ୍ରୋତା, ଆଉ ଆଜି ଆମ କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମ୍ୟାଡ଼ାମ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ଆମ ଭଳି ଗରିବ ଗରୁବା ଲୋକଙ୍କୁ ରେଡ଼ିଓ ଛଡ଼ା ଆଉ ବା କ'ଣ ରଖିବୁ ଯେ, ହେଲେ ଯିଏ ଯାହା କହୁ ପଛେ ପିଲାବେଳୁ ରେଡ଼ିଓ ଶୁଣି ଶୁଣି ମୁଁ ବହୁତ ଶିକ୍ଷା ପାଇଛି, ସେଇ ରେଡ଼ିଓ ହିଁ ମୋର ବହୁତ ପସନ୍ଦ, ତା ଛଡ଼ା ଆଉ କିଛି ନାହିଁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
0: ନମସ୍କାର।
1: ଶୁଣିଲେ ତ ଶ୍ରୋତା ଭଉଣୀ, ରେଡ଼ିଓକୁ ଯେ ସାଥି ରୂପେ ବାଛି ନେଇ ସାଙ୍ଗରେ ନେଇ ଆସିଥିଲେ ଶାଶୁଘରକୁ, ଆଧୁନିକ ଯୁଗର କେତେ କ'ଣ ଯନ୍ତ୍ର ବାହାରିଲେ ମଧ୍ୟ ସେ ରେଡ଼ିଓ ଛଡ଼ା ଆଉ କାହାକୁ ଭଲ ପାଇନାହାନ୍ତି, ତାଙ୍କୁ ସାଥି ପରି ସାଥିଟି ଭାବେ ମିଳିଛି ଏଇ ଆମ ରେଡ଼ିଓ।
2: ଇ ମା, ଲକ୍ଷ୍ମୀ ନାନୀ ଏତେ ସୁନ୍ଦର କଥା କହିଲା, ବୁଝିଲୁ ବାସନ୍ତି, ଲକ୍ଷ୍ମୀ ନାନୀ ଏବେ ଆମ ଗାଁର ମୋଡ଼ମଣି, ଏତେ ବଡ଼ ମୋବାଇଲ ଧରି ତ ତୁ ଜାଣିନୁ ରେଡ଼ିଓଟା କୋଉଠି, ଆଉ ଆମ ଗାଁ ଲକ୍ଷ୍ମୀ ନାନୀ।
3: ମତେ ଆଉ ଲଜ୍ଜିତ କରନି ମଞ୍ଜୁ ନାନୀ, ଆମେ ପାଠ ପଢି କେତେ ଶିକ୍ଷିତ ହେଲେ ବି ଆଧୁନିକ ଯନ୍ତ୍ର ଓ ବିଜ୍ଞାନ ପଛରେ ଧାଇ ଅତୀତକୁ ଭୁଲି ଯାଉଛେ।
2: ହଁ ଲୋ, ଟିଭି କମ୍ପ୍ୟୁଟର ମୋବାଇଲ ସବୁ ଆସିଲା ବୋଲି ଆମେ ରେଡ଼ିଓକୁ ପଛରେ ପକେଇ ଦେଇଛେ।
3: ତାପରେ ନାନୀ, କୋଉ ଜମାନାରେ ରେଡ଼ିଓ ଥିଲା, ଆଉ ଏ ଜମାନାରେ ପରା ମୋବାଇଲ ସୋସିଆଲ ମିଡିଆରେ ପରା ସବୁ କଥା ଜାଣି ହେଉଛି, ଦେଖି ହେଉଛି, ଆଉ ଶୁଣି ହେଉଛି।
2: ତୁ ଯୋଉ ଜମାନା କଥା କହୁଛୁ କହ, ଏଇ ଜମାନାରେ ବି ରେଡ଼ିଓଟା ପରା ବଞ୍ଚିଛି, ନହେଲେ କାହିଁ ଲକ୍ଷ୍ମୀ ନାନୀ ଆଉ କାହିଁ ଆମ ଗାଁ କଥା?
3: ହଁ ନାନୀ, ସତ କଥା, ଏବେ ବି ଲୋକମାନଙ୍କ ପାଖରେ ପହଞ୍ଚି ସବୁ ସୁଖ ଦୁଃଖ ସବୁ ଖବର ବୁଝି ନେଉଛନ୍ତି।
4: କିଏ କା ଖବର ବୁଝି ନେଉଛି?

0: କଥା ଅତି ଉତ୍ତମ। ହଁ ହଁ ହଁ, ମନେ ପଡ଼ିଲା, ମାଧବ କହୁଥିଲା ଏଇ ଅଳ୍ପ ଦିନ ତଳେ କିଏ ମ୍ୟାଡ଼ାମ ଜଣେ ରେଡିଓରୁ ଆମ ଗାଁକୁ ଆସିଥିଲେ।
1: ହଁ କକା, ସେ ଲକ୍ଷ୍ମୀ ନାନୀକୁ ପଚେ ବୁଝି ତାର କେତେ କଥା ନେଲେ, ଭାରି ଖୁସି ଲାଗିଲା। ଆମ ଗାଁ ଆଉ ଲକ୍ଷ୍ମୀ ନାନୀ କଥା ରେଡିଓରେ ବାଜିଲା ପରା।
0: ହଁ ରେ ମା, ଦିନ ଥିଲା ରେଡିଓକୁ ଅତି ମାତ୍ରାରେ ଭଲ ପାଉଥିଲେ। ଘରେ ଘରେ ସମସ୍ତଙ୍କ ଘରେ ରେଡିଓଟି ଥିଲା। ସକାଳୁ ସନ୍ଧ ଯାଏଁ ରେଡିଓରେ ସବୁ କଥା ଶୁଣି ଆମେ ସମୟ ବି ଜାଣୁଥିଲୁ। ଆମେ ପରା ରେଡିଓ ଶୁଣି ଶୁଣି ବଡ଼ ହୋଇଛୁ। ହେଲେ ଆଜିକାଲି କି ମୋବାଇଲ ଆସିଲା, ପିଲାଠାରୁ ବୁଢ଼ା ସବୁ ମୋବାଇଲରେ ବାୟା।
2: ବାପା, ଏଇ ପରା ଆଧୁନିକ ଯୁଗ, ଏଇ ଯୁଗରେ ରେଡିଓ ଆଉ କୋଉ କାମକୁ ଯାଏ।
1: ତଥାପି ରେଡିଓ ବଞ୍ଚିଛି କକା, ମୋବାଇଲରେ ପରା ରେଡିଓ ଆପ୍ ଅଛି।
0: ହରେ ମଞ୍ଜୁ, ତୁ ଠିକ କଥା କହିଛୁ। ମାଧବ କହୁଥିଲା କୋଉ ଖବରକାଗଜରେ ବାହାରିଛି, ଆମ ଭାରତରେ ରେଡିଓ 90 ବର୍ଷରେ ପହଞ୍ଚିଛି। ଇଏ ବଡ଼ ଖୁସିର କଥା। ଆଉ ତା ସହ ଆମ ବ୍ରହ୍ମପୁର ଆକାଶବାଣୀ ମଧ୍ୟ ପ୍ରାୟ 32 ବର୍ଷରେ ପହଞ୍ଚିଲାଣି। ସେଥିରେ କେତେ କାର୍ଯ୍ୟକ୍ରମ ବାଜୁଛି, ଚାଷୀମାନଙ୍କ ପାଇଁ ଚାଷ କଥା, ପିଲାମାନଙ୍କ ପାଇଁ ଶିଶୁ ରାଜ ବାର୍ତ୍ତା, ଆଉ ଯୁବ ବୟସଙ୍କ ପାଇଁ ଅନେକ ନୀତି ଶିକ୍ଷା।
1: ଖାଲି ସେତିକି ନାହିଁ କକା, ଆମ ମହିଳାମାନଙ୍କ ପାଇଁ ପରା ମହିଳା ମହଲ, କେତେ ଶିକ୍ଷା ମିଳୁଛି ସେଥିରୁ। ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଭଲ ଭଲ ଡାକ୍ତରମାନେ ବି ଆସି ପରାମର୍ଶ ଦେଉଛନ୍ତି।
0: ଆମ ସମୟରେ ରେଡିଓର ଚାହିଦା ଯେମିତି ଥିଲା, ଏବେ ତାହା କାର୍ଯ୍ୟକ୍ରମ ସିନା ସବୁ ବଢ଼ିଯାଇଛି, ଖାଲି ରେଡିଓ ଯନ୍ତ୍ର କମିଯାଇଛି। ହେଲେ ଚାହିଦା ଯେମିତି ସେମିତି ରହିଛି ରେ ମା। କେତେ ଆଧୁନିକ ହେଲେ ମଧ୍ୟ ରେଡିଓରେ ଯେଉଁ ମିଠା ସ୍ୱର ଭାସି ଆସୁଛି, ତାହା ଶୁଣିଲେ କାନ ପବିତ୍ର ହୋଇଯାଉଛି। ସତରେ ଝିଅ, ରେଡିଓ ବା ଆକାଶବାଣୀର କଥା ସବୁ ଶ୍ରୋତାଙ୍କ ମନକୁ ଛୁଇଁ ଦେଉଛି।
2: ବାପା, ରେଡିଓ କ'ଣ ମୁଁ ବୁଝିପାରିନଥିଲି, ଆପଣ ଆଉ ମଞ୍ଜୁ ନାନୀ ଆସି ମୋ ଆଖି ଖୋଲିଦେଲେ। ଏଣିକି ମୁଁ ସବୁବେଳେ ରେଡିଓ ଶୁଣିବି, ଆକାଶବାଣୀରେ ଯଦି ଏତେ କଥା ଅଛି ଆମେ ତାକୁ ପଛରେ କାହିଁକି ପକାଇବା।
1: ତୁ ଠିକ କହିଛୁ ଆସନ୍ତି, ଜମାନା କେତେ ଆଧୁନିକ ହେଉଛି ହେଉ, ଅତୀତକୁ ଭଲ ପାଇବା ଆମେ। ଭାରତ ବର୍ଷରେ ରେଡିଓକୁ 90 ବର୍ଷ ହେଲାଣି, ଆମେ କାହିଁକି ତାକୁ ପଛରେ ପକାଇବା।
2: ଆଜିଠୁ ଶପଥ କରୁଛି ବାପା, ଏଣିକି ଆକାଶବାଣୀ କାର୍ଯ୍ୟକ୍ରମ ସର୍ବଦା ଶୁଣିବି, ଆଉ ମୋବାଇଲ ଦେଖା କମେଇ ଦେବି।
0: ହରେ ମା, ଠିକ କଥା କହିଛୁ, ତୁ ଆଉ ମୋବାଇଲ ଦେଖା ଏଣିକି କମେଇ ଦେ।
1: ହଉ ଚାଲ ଯିବା ଆର ସାହିକୁ, ଲକ୍ଷ୍ମୀ ନାନୀକୁ ଟିକେ ବଧେଇ ଦେବା।
2: ହଁ ହଁ, ଚାଲ ମଞ୍ଜୁ ନାନୀ ଯିବା। ବାପା, ଆମେ ଆସୁଛୁ ଲକ୍ଷ୍ମୀ ନାନୀ ଘର ଆଡୁ।
0: ହଉ ହଉ ହଉ,
1: ଆସୁଛୁ କକା।
0: ହଁ ମା, ଠିକ ଅଛି, ଯାଅ ଯାଅ ଯାଅ, ହେଲେ ଜଲ୍ଦି ପଳେଇ ଆସିବ।
1: ହଁ ହଁ।

ଶୁଣିଲେ ତ ଶ୍ରୋତା ଭଉଣୀ, ସମୟ ହୁଏତ ବଦଳିଯାଏ, କିନ୍ତୁ ସହଜରେ ବଦଳେନି ମଣିଷର ରୁଚି, ମନ ଆଉ ସମ୍ପର୍କ। କେବଳ ଜଣେ କି ଦୁଇ ଜଣ ନୁହନ୍ତି ଶ୍ରୋତା ଭଉଣୀ, ଆକାଶବାଣୀକୁ ପ୍ରାଣ ଭରି ଭଲ ପାଉଥିବା ଅନେକ ଲୋକ ଏବେ ବି ଅଛନ୍ତି। ଆସନ୍ତୁ ଆଜି ଏମିତି ଜଣେ ପୁରୁଣା ଶ୍ରୋତାଙ୍କ ସାକ୍ଷାତ କରିବା, ଯେ ଅନେକ ସମୟରୁ ଆକାଶବାଣୀ ସହିତ ସୁସମ୍ପର୍କରେ ବାନ୍ଧି ହୋଇ ରହିଛନ୍ତି।

0: ସମସ୍ତ ଉଦ୍ଘୋଷିକା ଆଉ କର୍ମକର୍ତ୍ତା ସଞ୍ଚାଳକ ସମସ୍ତଙ୍କୁ ପୁଣି ଏଇ ଯୋଉ ଅବସରରେ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି।
1: ଧନ୍ୟବାଦ ସାର।
0: ମୋ ନାଁ ହେଉଛି ନିର୍ମଳ ମିଶ୍ର, ମଞ୍ଜିଳୀ ପାଟରାହି, ଆକାଶବାଣୀ ବ୍ରହ୍ମପୁରର ମୁଁ ଜଣେ ନିୟମିତ ଶ୍ରୋତା। ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର 1993 ଏପ୍ରିଲ 1ରୁ ପ୍ରତିଷ୍ଠିତ ହୋଇଥିଲା ମୋର ବୋଧେ ମନେ ହେଉଛି।
1: ହଁ
0: ସେ
1: ସାର୍।
0: ଦିନଠାରୁ ଏ ଯାବତ୍ ମୁଁ FM ରେଡିଓର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସିଛି। ଏ ଯୋଉ ଆକାଶବାଣୀ କେନ୍ଦ୍ରର ସୁନାମଧନ୍ୟ ସଞ୍ଚାଳକ ଶ୍ରୀ ଋଷିକେଶ ପାଣିଗ୍ରାହୀଙ୍କ ସହ ମୋର ପରିଚୟ ହେବା ପରେ ସେ ମୋତେ ଜଣେ ଶିଶୁ ସାହିତ୍ୟିକ ଭାବେ ଶିଶୁ ରାଜ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ ଦେଇଥିଲେ। ମୁଁ ସେଟାକୁ ଆନନ୍ଦ ସହ ଗ୍ରହଣ କରିଥିଲି। ଅନେକ ଥର ଶିଶୁ ରାଜ୍ୟ କାର୍ଯ୍ୟକ୍ରମରେ ମଧ୍ୟ ମୁଁ ଅଂଶଗ୍ରହଣ କରିଆସି। ଆକାଶବାଣୀର ପ୍ରାୟୋଜିତ କିଛି ଶିଶୁ ମେଳାରେ ମଧ୍ୟ ମୁଁ ତାଙ୍କ ସହିତ ଯାଇ ଯୋଗ ଦେଇଛି। ତେବେ ପ୍ରଧାନ ଶିକ୍ଷକ ପଦବୀରୁ ଅବସର ନେଲା ପରେ ରେଡିଓ ଶୁଣିବା ପାଇଁ ମୋତେ ଟିକେ ଅଧିକ ସମୟ ପାଇଲି। ଆକାଶବାଣୀର ବନ୍ଦେ ମାତରମ୍ ସୁମଧୁର ମାତୃବନ୍ଦନ ପରଠାରୁ ସମ୍ବାଦ, ସଙ୍ଗୀତାଞ୍ଜଳି, ଅନୁଚିନ୍ତା, ଭାଗବତ ଗାନ ପର୍ଯ୍ୟନ୍ତ ମୁଁ ନିୟମିତ ସବୁଦିନ ଶୁଣେ।
1: ଏବେ ବି ଆପଣ ପ୍ରତିଦିନ ଏସବୁ ଶୁଣୁଛନ୍ତି?
0: ଏସବୁ ଶୁଣୁଛି। ଆଉ ଆପଣ ଜାଣିଲେ ନିଶ୍ଚିତ ହେବେ ଯେ କାର୍ଯ୍ୟକ୍ରମ ଶୁଣିବା ପରେ ହିଁ ମୋର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ। ପାରିବାରିକ ଜଞ୍ଜାଳରୁ ଅବସର ପାଇବା କ୍ଷଣି ରେଡିଓର ଲୋକପ୍ରିୟ କାର୍ଯ୍ୟକ୍ରମ ଦେଖନ୍ତୁ, ଶିଶୁ ରାଜ୍ୟ ସହ ତୁମକୁ ସମ୍ପୃକ୍ତ ଥିଲି, ଶିଶୁ ରାଜ୍ୟ କାର୍ଯ୍ୟକ୍ରମ, ତାପରେ ହେ ମତ୍ସ୍ୟ, କିଛି କଥା କିଛି ଗୀତ, ମହିଳା ମହଲ, ଲୋକନୃତ୍ୟ ମୋତେ ଭାରି ଭଲ ଲାଗେ, ଯୁବବାଣୀ, ସାହିତ୍ୟ ଆଲୋଚନା ଆଦି ଅଧିକାଂଶ କାର୍ଯ୍ୟକ୍ରମ ଶୁଣି ଆନନ୍ଦ ହୋଇଥାଏ। ଆଉ ଗୋଟେ କଥା ମୋର ମନେ ଅଛି, ଯେତେବେଳେ ହୁଡ୍ ଓ ଫାଇଲିନ ଭଳି କରାଳ ଭଡ଼ତପାନ ଘୂର୍ଣ୍ଣିବାତ୍ୟା ଆମ ଅଞ୍ଚଳକୁ ଭ୍ରଷ୍ଟ କରିଦେଇଥିଲା, ସେତେବେଳେ ବିଦ୍ୟୁତ ନଥିଲା, କୌଣସି ଟେଲିଭିଜନ ଦେଖିବାର ଚାନ୍ସ ହିଁ ନଥିଲା, କିନ୍ତୁ FM ରେଡିଓ ସେଟା ଏ ଦିଗରେ ଜନସାଧାରଣଙ୍କୁ ବହୁତ ସାହାଯ୍ୟ କରିଛି। ଆମେ କେବଳ ସେଇଥିରୁ ଆମ ଜିଲ୍ଲାର ଆମ ରାଜ୍ୟର ଅବସ୍ଥା ଆମେ ଜାଣିପାରିଲୁ। ଆଉ ସେଇ ସମୟରେ ବରାବର ରେଡିଓ ଆମେ ଲଗେଇକିରି ବସିଥାଉ ଯେ କଣ ହେଲା, ଅବସ୍ଥା କଣ ହେଲା, କୋଉଠି କଣ ଅସୁବିଧା ହେଇଛି, କୋଉଠି କଣ ସୁବିଧା ହେଇଛି, ସେଠି ଆକାଶବାଣୀ ଦ୍ୱାରା ଆମେ ବେଶ ଉପକୃତ ହେଇଛୁ। କିନ୍ତୁ ବିଭିନ୍ନ ସମୟରେ ଯେତେବେଳେ ଲାଇନ ନଥାଏ, କିନ୍ତୁ ଆକାଶବାଣୀ ଦ୍ୱାରା ସବୁଗୁଡାକ ସମ୍ବାଦ ଆମକୁ ମିଳେ, ତା ସାଙ୍ଗରେ ମନୋରଞ୍ଜନ ମଧ୍ୟ ମିଳେ, ସମ୍ବାଦ ମିଳେ, ସବୁ କଥା ଆମର ପୂରଣ ହେଇଯାଏ। ତାପରେ ଯୋଉ ଆକାଶବାଣୀ ଶୁଣୁଛନ୍ତି ଶ୍ରୋତା ମାନେ, ସେମାନେ ସେ ମୁହଁରେ ପଡିଲେ ଏ ଟେଲିଭିଜନ ଫେଲିଭିଜନ ଇତ୍ୟାଦି ଆଜିକାଲି ଯୋଉ ଭଳିଆ ଦୃଶ୍ୟ ସବୁ ଦଉଛି ସେଗୁଡାକ ନ ଦେଖିକିରି ଏଇଟା ଶୁଣିବାକୁ ଭଲ ପାଇଁ। ବ୍ରହ୍ମପୁର ଆକାଶବାଣୀର ସମସ୍ତ ପ୍ରାୟୋଜକ, ଉଦ୍ଘୋଷକ, ଘୋଷିକା, ଯନ୍ତ୍ରୀ, ବିଶେଷ କେନ୍ଦ୍ର ପରିଚାଳକଙ୍କୁ ମୁଁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆମ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ଉନ୍ନତି କାମନା କରୁଛି।
1: ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ। ଆକାଶବାଣୀ ସହ ଆପଣଙ୍କର ଘନିଷ୍ଠ ସମ୍ପର୍କ ଓ ଆକାଶବାଣୀର ଉପଦେୟତା ବିଷୟରେ ଆମମାନଙ୍କୁ ଜଣାଇଲେ। ଏ ସମ୍ପର୍କ ଏମିତି ସମୟ ସହ ଆହୁରି ନିବିଡ଼ ଆଉ ଘନିଷ୍ଠ ହେଉ, ଏହି କାମନା ସହ ଆଜିର କାର୍ଯ୍ୟକ୍ରମରେ ଆପଣ ଯୋଗଦାନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଶ୍ରୋତା ପୁଣି ଆପଣଙ୍କ ପ୍ରିୟ ଆକାଶବାଣୀ ଏବେବି ଆପଣଙ୍କ ପ୍ରିୟ ସାଥି ସାଜି ନିଜକୁ ଉତ୍ସର୍ଗ କରିଦେଇ ବହୁଜନ ହିତାୟ ବହୁଜନ ସୁଖାୟର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ

0: পরে পরে ইংরেজি এবং হিন্দির সংবাদ রিলে করে প্রচার করছু আকাশবাণী দিল্লির। এবে প্রথমে শুনন্তু ওড়িয়ার সংবাদ আম কেন্দ্র।
1: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2024। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍।

ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ସୁନୀଲ ସୋରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପାଣିପାଗ ବିଭାଗ ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ

0: ଚୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରୀ ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତାର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କ ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏନେଇ ଶ୍ରୀ ମିଶ୍ର କହନ୍ତି,
2: ଯେଉଁ ଏନୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତା ପ୍ରିଣ୍ଟିଂ କାମ ସାରି ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ

0: ଏନେଇ ଶ୍ରୀ ମିଶ୍ର କହନ୍ତି
1: ଯୋଉ ଏନୋଭେସନ ଫର୍ମ ଗୁଡିକ ବର୍ତ୍ତମାନ ଡାଉନଲୋଡ ହେଇଗଲାଣି ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହେଇଯାଇଛି ଆମେ ତାପରେ ୟାକୁ ତାର ପ୍ରିଣ୍ଟିଂ କାମ ସାରି ତାକୁ ଆମେ ମୁଦ୍ରଣ କରିବୁ ଏଇଟା ସରିସାରିଲା ପରେ 35 ରୁ ଆରମ୍ଭ କରିକି 28 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀ ମାନେ

ଉପଜାତି ବ୍ୟାପାର ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2024 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲି, ଉରୁଣ୍ଡା ବ୍ଲକର ବ୍ରାହ୍ମଣୀପାଲି ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚଣ୍ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ 1 ପଡ଼ିଆରୁ ପୋଡିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବା ବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୁରି ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟ ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକସ୍ମିକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କଥା ଚିତ୍ର ଭକ୍ତ ସାଲବେଗର କିଛି ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ।

0: ଖାଇଲୁ?
1: ଏ ନନା ମତେ କେତେ ମାତ୍ର ହେ ତାତା ଭଗବାନ ଗୁରୁ ଏ ନନା ମତେ କେତେ ମାତ୍ର
0: ଓଳସେ ଭଗବାନ।

0: ଆରୁ ଦେହୁ ମାତାର କୋଏ ବାସିରେ ଭରୁଛୁ ହରି ହରି
1: ହରି
0: କ୍ଷୀର ବେଲା ଟିଏ ପି ରହିଛୁ ପ୍ରାଣ ଧରିରେ ପିଆ ଦ୍ରୋହି ଅବଶ୍ୟ।

0: ଶୁଣନ୍ତୁ ସନ୍ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 37ତମ ପର୍ବ।
1: Three, seven.

0: ଜାଣିବା ଆଗ୍ରହ ବଢିବ। ବିଦ୍ୟା ହେଉଛି ଅମୂଲ୍ୟ। ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନ ଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ। ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢିବା ଓ ଆଗକୁ ବଢିବା। ତେବେ ଖାଲି ଯେ ପାଠ ପଢିବା ଓ ଆଗକୁ ବଢିବା ତାହା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ତାହେଲେ ନିଶ୍ଚିତ ଭାବରେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିବା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବେ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଛୁ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢଉଛନ୍ତି ପିଲାଙ୍କୁ, ସେଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
2: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟା କି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶକୁ ସଫା ରଖିବା ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସେ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏ ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି, ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରୀମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହିଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନାହିଁ, ତାଙ୍କ କପଡ଼ା ସଫା ଅଛି ନା ନାହିଁ, ତାଙ୍କ ନଖ ଯୋଉ ଚୁଟି ତାଙ୍କ ଠିକଠାକ କଟା ହେଇଛି ନା ନାହିଁ, କାଟିଛନ୍ତି ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଡି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କୁ ସଫା କରିଦେବେ ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି

0: ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି, ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି। ସେଟା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନ ମାନେ ଟିକେ ଡେରେ ଗ୍ରହଣ କରନ୍ତି, କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମ ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମ ପରିବେଶକୁ ସଫା ସୁତରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ସେସବୁ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ, ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା, ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖୁଛି, ଯେତେବେଳେ ମୁଁ ଦେଖିଲି ଗୋଟେ ଦରିଦ୍ର ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପା ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର ଆପଣ କରିବା ଦେଖିକି ହୁଏ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା, ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲ ରହିବ।
1: ଯାହା ହଉ ସାର, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ, ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM ସୂର୍ଯ୍ୟ ଘର .gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ।

0: କରିଛନ୍ତି। ଏଥିରେ ବିନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ ଜେନେରାଲ ଇସିକାୱା ଓସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନସୁଲ ଜେନେରାଲ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୁରୀ ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯୋଉ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହେଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହେଇଯାଇଛି। ଆମେ ତାପରେ ୟାକୁ ତାର ଯୋଉ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯୋଉ ବିଲ ମାନେ ବୁଥସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯୋଉ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନ ହେଇକି ସମସ୍ତଙ୍କ ପାଖରେ ସେମାନେ ପହଞ୍ଚି ପାରିବେ। ସେ ଯୋଉ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3 ଟାରୁ 4 ପର୍ଯ୍ୟନ୍ତ ତାଙ୍କର ବୁଥରେ ସେମାନେ ରହିବେ ଯଦି କୌଣସି।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 99.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ରେ ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନଲୋଡ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ।

0: ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସ ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁର ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର

0: ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ, ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣା ଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଯେତେବେଳେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମ୍ବର୍ଦ୍ଧନ ସନ୍ଧ୍ୟା 7 କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫିଲ୍ମର 100.6 ମେଗା ଯୋଗେ ଶ୍ରୋତାନ୍ତ ପ୍ରଚାର କୃଷି କଥାଟି ଓଡ଼ିଆ କଥାଚିତ୍ରରୁ ଗୀତ।

ଢାଞ୍ଚାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।

0: କେନ୍ଦ୍ରୀୟ ବିଦ୍ୟାଳୟ, ସେନାଗୁଡ଼ି ସ୍କୁଲ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ, ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମନ୍ୱିତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓ କହିଛି, କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟେସ୍ କହିଛନ୍ତି ଯେ କଙ୍ଗୋରେ 51ଟି ମାମଲା ଏବଂ ଉଗାଣ୍ଡାରେ 2ଟି ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66ଟି ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି, ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134ଟି ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ। ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ। ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ରହିବ। ଜାତିସଂଘର ଆକଳନ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000 ଟଙ୍କା ବ୍ୟୟରେ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ।
3: ତାମଡ଼ାର ଡେଭଲପମେଣ୍ଟ ଅଛି, ଆମେ ପୁଙ୍ଖାନୁ

0: କୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସି ଗଢି ଉଠୁଛି, ଯେଉଁମାନେ ସ୍ଲମ୍ ଏରିଆ ଗଢୁଛି, ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଆଫୋର୍ଡେବଲ୍ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ, ଏବଂ ପିପିପି ମଡ଼ରେ ମଲ୍ଟିପର୍ପ ମାର୍କେଟ କମ୍ପ୍ଲେକ୍ସ କରିବା, ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟ ବିଧାୟକ ମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ, ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ, ଏବଂ ଆଗାମୀ ଦିନରେ ତାମ୍ବଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବାର ନିଷ୍ପତ୍ତି ନିଆଯାଇଛି।
1: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶ ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖାନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
3: ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫେମେଣ୍ଟର 100.6 ମେଗାହର୍ଟଜ୍ ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛି କାର୍ଯ୍ୟକ୍ରମ କୃଷି ସଂସାର।

0: ଗୀତ ପାଠଶାଠ ପଢ଼ିଛନ୍ତି, ତଥାପି ଚାଷବାସରେ ସବୁ ଉନ୍ନତ ପ୍ରଣାଳୀରେ ସବୁ କରୁଛନ୍ତି, ବିଶେଷ କରି ଜୈବିକ ଚାଷକୁ ସେ ଗୁରୁତ୍ୱ ଦେଇଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିକି ଇଆଡ଼େ ଅନ୍ୟମାନଙ୍କୁ ସମସ୍ତ ଚାଷୀ ଭାଇମାନଙ୍କୁ ପ୍ରବର୍ତ୍ତାଉଛନ୍ତି ଯେ ଜୈବିକ ପ୍ରଣାଳୀ କର, ଜିଆ ଖତ ନିଅ ବା ଜିଆ ଖତ ନିଜେ ପ୍ରସ୍ତୁତ କର, ତାକୁ ସେ ସହଯୋଗ କରୁଛନ୍ତି। ଆଉ ମୁଁ ଦେଖିଲି ଯେ କେଡ଼େ ସୁନ୍ଦର ସେଠି ଜିଆ ଖତ ସବୁ ବନା ହେଇଛି। ଆଉ
1: ମୋତେ
0: ଇଚ୍ଛା ହେଲା, ମୁଁ କ'ଣ କଲି ସେଥିରୁ ଗୋଟେ ଦୁଇ କେଜି ହବ ଜିଆ ଖତ ଧରିକି ମୁଁ ଘରକୁ ଗଲି।
1: କେତେରେ ବିକ୍ରି କରୁଛନ୍ତି?
0: 16 ଟଙ୍କାରେ କରୁଛନ୍ତି। ଏଣୁ ଅନ୍ୟମାନଙ୍କୁ ମାନେ ବିଭିନ୍ନ ସମୟରେ ମଧ୍ୟ ତାଠୁ ବି କମ୍ ଦରରେ ବି ବିକ୍ରି
1: କରୁଛନ୍ତି। କଥା ହେଲ ନା ନାଇଁ ତମେ?
0: କଥା ହେଲି
1: କେମିତି କ'ଣ ପ୍ରସ୍ତୁତ କରୁଛନ୍ତି?
0: ପୁରା ସବୁ ଭଲ ଭାବରେ ତାଙ୍କ ସହିତ ବୁଝାବୁଝି କରିଛି।
1: ତମେ ଆଉ ଚୁପଚାପ ରହିଲେ ହବ କି? ଆମ ବୈଠକରେ ଟିକେ ପକେଇ ହବ ନା?
0: ପ୍ରଥମେ ଆମେ ତାକୁ ଶୁଣିଦେବା। ଜିଆ ଖତ ପ୍ରସ୍ତୁତି ଓ ବ୍ୟବସାୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଚନ୍ଦ୍ରଶେଖର ଆଚାରୀ। ମୁଁ ତାଙ୍କ ସହିତ କଥାବାର୍ତ୍ତା କରିଛି, ତାଙ୍କୁ ଶୁଣିବା। ତ ଏଠି ଆମେ ଦେଖୁଛୁ ଆପଣ ସୁନ୍ଦର ଭାବରେ ଗୋଟେ ଜୈବିକ ଚାଷ ପ୍ରଣାଳୀର ଉପାୟ ଏଠି ପ୍ରସ୍ତୁତ କରୁଛନ୍ତି, ବିଶେଷ କରିକି ଜିଆ ଖତ ଜମି ପାଇଁ ଅମୃତ ତୁଲ୍ୟ। ଏ ଜିଆ ଖତ କେମିତି ପ୍ରସ୍ତୁତ କରୁଛନ୍ତି ଆଉ କେତେବେଳେ ପ୍ରସ୍ତୁତ କରୁଛନ୍ତି ସେ ସମ୍ପର୍କରେ ଟିକେ ଜାଣିବା।
2: ସାର୍, ଜିଆ ଖତ ହେଉଛି, ଜିଆ ତ ହେଉଛି ପ୍ରକୃତିର ବନ୍ଧୁ, ଆଉ ତେଣୁକରି ଜିଆ ଖତ କରିବା ଆମେ 20 ବେଡ଼ ପ୍ରସ୍ତୁତ କରିଛୁ। ଆଉ 20 ବେଡ଼ରେ ଗୋବର ଆଣିକି ଗୋଟେ 15 ଦିନ ମାଆରେ ରଖିବା ପରେ ତା'ର ସେ ଯେଉଁ ରାସାୟନିକଟା ମରିଗଲା ପରେ ସେଇଟାକୁ ଆଣି ବେଡ଼୍ରେ ପକା ହେଉଛି। ଆଉ ବେଡ଼୍ରେ ଆମେ 20,000 ଟଙ୍କାର ଜିଆ ଆଣିଛୁ, ଆଣିକି ସେଇଟା ସବୁ 20 ବେଡ଼୍ରେ ଛଡ଼ାଇଲା ପରେ ସେ ଗୋଟେ 2-4 ମାସ ପରେ ଆସ୍ତେ ଆସ୍ତେ ଜିଆ ତିଆରି କରିବ ତା'ର।
0: ଆପଣ ଯେଉଁ ଜିଆକୁ ଆଣିଛନ୍ତି ସେ ଅନ୍ୟ ଜିଆ ସବୁ ତିଆରି କରିବ?
2: ହଁ, ସେ ଯେଉଁ ଜିଆଟା ଆସିଲେ ସେ ଗୋବର ଖାଇକରି ଖାଇବ, ଯାହାଫଳରେ ସେଇଟା ଖତ ହେବ ଆଉ ଅଟୋମେଟିକ ସେ ମାନେ ତାଙ୍କର ବଂଶ ବିସ୍ତାର କରିବେ।
0: ଆଚ୍ଛା, ଆନୁମାନିକ ଭାବରେ ବା ଆପଣଙ୍କର ଅନୁଭୂତିରୁ କୁହନ୍ତୁ, ଆପଣ କେତେ ଜିଆ ଆଣିକି ଛାଡ଼ିଛନ୍ତି ଆଉ କେତେ ଦିନ ଭିତରେ ସେଇଟା ଆଉ ଅଧିକ ବଢ଼ିଛି, କେତେ ବଢ଼ିଛି?
2: ଆମର ସାର୍ ଜିଆ ତ 20,000 ଟଙ୍କା, ମିନିମମ 5 କିଲୋ ଖଣ୍ଡେ ଜିଆ ଅଣା ହେଇଥିଲା ଆଉ ସେଇଟା ବର୍ତ୍ତମାନ 25 କିଲୋ ଖଣ୍ଡେ ହେଇଥିବ ଜିଆ, କାହିଁକି ତାଙ୍କର ବେଡ୍ ବଞ୍ଚ ବଢ଼ିଲେ ହିଁ ତାଙ୍କର ଏଇଟା ହେବ। ଆମେ ନେକ୍ସଟ ନୂଆ ବେଡ୍ ହେଲେ ତିଆରି କରୁଛୁ ତାଙ୍କ ଛାଡ଼ିବା ପାଇଁ। ଆଉ ବର୍ତ୍ତମାନ ଜିଆ ଖତ ଆମ ଅଲରେଡ଼ି 5 କ୍ୱିଣ୍ଟାଲ ଖଣ୍ଡେ ଆମର ପ୍ରଡ଼କ୍ସନ୍ ଅଛି, ଯେଉଁଟାକି ମାର୍କେଟିଂ କରିବା ପର୍ପଜ୍ରେ ଅଛୁ। ଆଉ ସେଇଟାକୁ ବର୍ତ୍ତମାନ ମାର୍କେଟ ଜିଆ ଖତର ପ୍ରାଇସ୍ଟା ମାର୍କେଟରେ 15 ଟଙ୍କା ଲେଖା ଅଛି, କିନ୍ତୁ ଆମେ ଯେହେତୁ ଆମେ ଗାଁରେ ରହିଛୁ ଆମର ଗାଁ ଭାଇ ଭଉଣୀ ଯେଉଁମାନେ ନେବେ ଆମଠୁ 12 ଟଙ୍କା ଲେଖା ଆମେ ଦେବାକୁ ପ୍ରସ୍ତୁତ ଅଛୁ।
0: ଆପଣ ଜିଆ ଖତ ଯେତେବେଳେ ପ୍ରସ୍ତୁତ କରୁଛନ୍ତି ସେତେବେଳେ ଗୋଟେ କୁଣ୍ଡରେ ବା ବିଭିନ୍ନ ପ୍ରକାର ମାନେ କୃତ୍ରିମ ଉପାୟରେ କୁଣ୍ଡ ପ୍ରସ୍ତୁତ କରିକି ମଧ୍ୟ ସେଠି ଜିଆକୁ ପ୍ରସ୍ତୁତ କରୁଛନ୍ତି, ଜିଆ ସହିତ କ'ଣ କ'ଣ ସବୁ ଆପଣ ତାହେଲେ ପ୍ରୟୋଗ କରୁଛନ୍ତି ଆଉ ଜିଆର ବଂଶବୃଦ୍ଧି କେମିତି ସବୁ ଘଟୁଛି, କେତେ ଦିନରେ କେତେ ପରିମାଣର ଜିଆ ବୃଦ୍ଧି ଘଟୁଛି ସେ ସମ୍ପର୍କରେ ଟିକେ ଜାଣିବା।
2: ସାର୍, ଜିଆ ବେଡ଼୍ ପ୍ରସ୍ତୁତ ପ୍ରଣାଳୀ ହେଉଛି ତା'ର ଲେୟାର ବାଇ ଲେୟାର, ପ୍ରଥମ ଲେୟାରରେ ଗୋବର ପଡ଼ିବ, ତା'ପରେ ଗୋଟେ 6 ଇଞ୍ଚର, ତା'ପରେ କାଠି କୁଟା ଯେଉଁ ଶୁଖିଲାର କାଠି କୁଟା ପଡ଼ିବ ଗୋଟେ ଲେୟାରଟେ, ତା'ପରେ ଆଉ ଥରେ ପଡ଼ିବ ଗୋବର, ଏମିତି 4-5 ଲେୟାରରେ ଗୋଟେ ବେଡ଼୍ଟେ ତିଆରି ହୁଏ। ଆଉ ଜିଆ ଛାଡ଼ିବାର 6 ମାସ ଭିତରେ ଅଲରେଡ଼ି ଜିଆ ତା'ର ବଂଶ ବିସ୍ତାର କରି ଜିଆ ଖତ ପ୍ରଡ଼କ୍ସନ୍ ଆରମ୍ଭ କରିଦେବ, ଯାହାଫଳରେ ଆମେ ସେ ଜିଆ ସେଠୁ ଖତ ବାହାର କରିବୁ ଆଉ ସେ ଜିଆ ପ୍ଲସ୍ ଛୋଟ ଯେଉଁ ଆସିବ ତା'ର ଅଣ୍ଡା ଫଣ୍ଡା ସବୁ ନେଇକି ଅନ୍ୟ ବେଡ଼୍ରେ ଛାଡ଼ିବ, ଯାହାଫଳରେ ଆମେ କିଣିବାକୁ ଗଲେ ପଡ଼ିବନି, ଆମେ ସେ ଅଲରେଡ଼ି ଜିଆ ହେଲେ ବିକ୍ରି।

0: କଲେ ପଡ଼ିବନି, ଆମେ ସେ ଅଲରେଡ଼ି ଜିଆ ହେଲେ ବିକ୍ରିବାକୁ ଆରମ୍ଭ କରିବୁ।
1: ମାନେ ପ୍ରଥମେ ଆଣିଥିବା ଜିଆ ତାର ବଂଶ ବଢ଼ିଗଲା ପରେ ତାକୁ ପ୍ରୟୋଗ କରି କରି ଆପଣଙ୍କର ଜିଆ ଖତର ବେଡ୍ ଅଧିକ ମଧ୍ୟ ବଢ଼େଇ ବଢ଼େଇ ଚାଲିପାରିବ।
0: ବର୍ତ୍ତମାନ ଆମ ପାଖରେ 20 ବେଡ୍ ଅଛି, ଏ ବର୍ଷ ଆମେ ଆଉ 10 ବେଡ୍ ଆଡ଼୍ କରିବୁ। କାହିଁକି ନା
1: କରୁଛନ୍ତି ଏଇ ଯେଉଁ ପ୍ରସ୍ତୁତ କରିବାର କଥା, ଏ ଉପାୟ ଆପଣ କେମିତି ଜାଣିଲେ?
0: ସାର୍ ଏଇଟା ଆମେ ତ ଆମ ସିନିୟର ମାନଙ୍କୁ ଶୁଣୁଥିଲୁ ଯେ ଜିଆ ଖତ ପକାଇଲେ ବହୁତ ଭଲ ବୋଲି, କିନ୍ତୁ ୟୁଟ୍ୟୁବ୍ ମାଧ୍ୟମରେ ମଧ୍ୟ ଦେଖୁଥିଲୁ ଏଇଠୁ ହେଲି। ସେସବୁକୁ ଆମେ ଟାଟା ଯେଉଁ TS ଅଫିସ୍ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୋପାଳପୁର ସଂସ୍ପର୍ଶରେ ଆସିଲୁ, ସିଏ ଆମକୁ ବହୁତ ପ୍ରକାର ସାହାଯ୍ୟ କଲେ, ବେଡ୍ ଯୋଗାଇ ଦେଇଛନ୍ତି, ଆଉ ସେମାନେ ମଧ୍ୟ ଆମକୁ ଜିଆ ଦେଇଦେଉଛନ୍ତି। ଆମର ପ୍ରଡ଼କ୍ସନ୍ ଯାହା ହେଲେ ବି ଯଦି ଜିଆ ଖତ ପ୍ରଡ଼କ୍ସନ୍ ଅଧିକ ହେଲା ସେମାନେ ହେଲେ ନେବା ପାଇଁ ଅଲରେଡ଼ି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁକି ଆମର ଏ ପଛରେ ଆମେ ଯେଉଁ ଆଜି ଯାହା ଠିଆ ହେଇ ଯାଉଛୁ, ଆମ ପଛରେ ଟାଟା ବହୁତ ପ୍ରଚନ୍ନ ହାତ ଅଛି, ତେଣୁକରି ତାକୁ ବହୁତ ବହୁତ ଧନ୍ୟବାଦ।
1: ତା'ମାନେ ଆପଣ ପରାମର୍ଶ ସେବା ବା ସହଯୋଗ, ବିଭିନ୍ନ ପ୍ରକାର ଜିଆ ଖତ ପ୍ରସ୍ତୁତ କରିବାର ତାଲିମ, ଏସବୁ କଥା ଆପଣ ସେଠୁ ପାଇଲେ?
0: ହଁ, ଆମେ PNB ସାର୍, ମୁଁ ପାର୍ଟିକୁଲାର PNB କରାପଲ୍ଲୀରେ ଗୋଟେ ଅଛି, PNB ନ୍ୟାସନାଲ୍ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଗୋଟେ ଟ୍ରେନିଂ ସେଣ୍ଟର ଅଛି, ସେଠୁ ଜିଆ ବେଡ଼ ଉପରେ ଟ୍ରେନିଂ ନେଇଥିଲୁ, 2 ଥରକ ଟ୍ରେନିଂ ନେଇଥିଲି। ସେଇଟା ଦେଖିକରି ଏଇଠି ଆମେ କରିବା ପାଇଁ ମୁଁ ଭାବୁଥିଲି କରିବା, ସେସବୁକୁ ଆମକୁ ବେଡ୍ ସପୋର୍ଟ ମିଳୁନଥିଲା, ବେଡ୍ଟି କଷ୍ଟଲି ହେଉଥିଲା, ସେସବୁ ଟାଟା ଆମକୁ ବେଡ୍ 20 ଖଣ୍ଡେ ଯୋଗାଇ ଦେଲେ, ତା ଯାହାଫଳରେ ଆମେ 4-5 ଟ୍ରିପ୍ ଗୋବର ଆଣି ତାହିଁରେ ଜିଆ କରିଥିଲୁ, ଯେଉଁଟାକି ଆମର ବହୁତ ବଢ଼ିଆ ବର୍ତ୍ତମାନ ଭଲ ଅଛି।
1: ଏବେ ଦେଖନ୍ତୁ ଆପଣ ଜିଆ ଖତ ପ୍ରସ୍ତୁତ କରୁଛନ୍ତି, ଆପଣ ସେଇଟାକୁ ଚାଷରେ କେବେ ପ୍ରୟୋଗ କରିଛନ୍ତି ବା କୌଣସି ଗଛ ବା ପନିପରିବା ତା ଦେହରେ ପ୍ରୟୋଗ କରିକି ତା'ର ଫଳ ପାଇଛନ୍ତି, କିନ୍ତୁ ଅନୁଭୂତି କିଛି ଅଛି?
0: ସାର୍ ଆମେ ତ ବର୍ତ୍ତମାନ ଆମର ଫାର୍ମରେ ଗୋଟେ 50-100 ଏବେ ଲଗାଇଛୁ ଅମୃତଭଣ୍ଡା, ଅମୃତଭଣ୍ଡାରେ ଆମେ ନିଜେ ସେଇଟାକୁ ପ୍ରୟୋଗ କରୁଛୁ। ଆପଣ ଦେଖନ୍ତୁ ବର୍ତ୍ତମାନ ଆମର ଅମୃତଭଣ୍ଡା 4 ଫୁଟ ହେଲାଣି, 4 ଫୁଟରେ ଫୁଲ ଫଳ ହେଲେ ଆସିଗଲାଣି, ଆଉ ତା'ର ଜିଆ ଖତ ଯୋଗୁଁ ସେଯାକ ବହୁତ ବଢ଼ିଆ ଭଲ ହେଉଛି। ଆଉ ଆମେ ଗେଣ୍ଡୁ ଫୁଲରେ ହେଲେ ବି ଲଗାଇଛୁ, 20,000 ଗେଣ୍ଡୁ ଫୁଲ ଗଛ, ତାହିଁରେ ହେଲେ ବି ଜିଆ ଖତ ଦେଉଛୁ, ଯେଉଁଟାକି ଆମକୁ ଅନ୍ୟ ଖତ ଦେବାକୁ ପଡ଼େନି, ଆମ ଗଛ ସବୁବେଳେ ଭଲ ରହୁଛି।
1: ବଢ଼ିଆ ଜିନିଷ ମୁଁ ଏବେ ଦେଖୁଛି, ଆଉ ଏଠି ଆମେ ଯେଉଁଠି ବସିଛେ ମଧ୍ୟ ସେଠି ସୁନ୍ଦର ଅମୃତଭଣ୍ଡା ଗଛ, 4-5 ଫୁଟିଆ ଗଛ ଭିତରେ ଏତେ ସୁନ୍ଦର ଫଳ ଫୁଲ ଆସିଲାଣି, ଆଉ ଗେଣ୍ଡୁ ଫୁଲ ମଧ୍ୟ ବହୁତ ସୁନ୍ଦର ସୁନ୍ଦର ଫୁଲ ଏଠି ବଗିଚା ହେଇଛି, ଏସବୁ ଜିଆ ଖତରେ ଆପଣ କରିଛନ୍ତି। ଏବେ ଗୋଟେ କଥା, ଆପଣ ଯେତେ ପରିମାଣରେ ଜିଆ ଖତ ପ୍ରସ୍ତୁତ କରୁଛନ୍ତି ତା'ର ବିକ୍ରି ବଟା ମଧ୍ୟ ହେଉଥିବ, ହେଲେ ବିକ୍ରି ବଟା ପାଇଁ କେମିତି ଆପଣଙ୍କର ପ୍ରଚାର ପ୍ରସାରଟା କେମିତି ହେଉଛି?
0: ସାର୍ ବିକ୍ରି ବଟା ଜିଆ ଖତ ତ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକ ଅଛନ୍ତି ସେତେ ଆସିନି, କିନ୍ତୁ ଯେଉଁମାନେ ଯାଉଛନ୍ତି ତା'ର ଇମ୍ପୋର୍ଟେସନ୍ଟା ସେମାନେ ଜିଆ ଖତକୁ ତାଙ୍କୁ ପାଇପାରୁନାହାନ୍ତି। ଆଉ ରିସେଣ୍ଟଲି ଆମେ ଛତ୍ମନେପୁର କଲେକ୍ଟରଙ୍କର ରେସ୍ କୋଲେ ପଠାଇଥିଲୁ ଜିଆ ଖତ, ଆଉ ବର୍ତ୍ତମାନ ଆମେ ଲୋକାଲ ଲୋକ କହୁଛୁ ଯେ ଆପଣ ଧାନ ଖତ ଯେକୌଣସି ଜିଆ ଖତ ପକାଅ, ଆପଣଙ୍କର ପ୍ରଡ଼କ୍ସନ୍ ଅଧିକ ହେବ ଆଉ ଆପଣ ଖର୍ଚ୍ଚ ହେଲେ କମିଯିବ, ଏଇ ଯେଉଁ ରାସାୟନିକ ସାର ବଦଳି ଏଇ ପକାଇଲେ ବହୁତ ବଢ଼ିଆ ହେବ। ଆଉ
1: ଏବେ ଦେଖନ୍ତୁ ଆପଣ ଜିଆ ଖତ ଯେଉଁ ପ୍ରସ୍ତୁତ କରୁଛନ୍ତି, ଜିଆମାନଙ୍କର ବି ଗୋଟେ ଜୀବନ ଅଛି, ସିଏ ଗୋଟେ ସଜୀବ ମାନେ ସଜୀବ ପଦାର୍ଥଟେ ସିଏ, ତ ଜିଆର ଆୟୁଷ କେତେଦିନ ବା ଜିଆ କେତେଦିନ ପର୍ଯ୍ୟନ୍ତ ବଞ୍ଚି ରହନ୍ତି, ତାପରେ ସେ ନଷ୍ଟ ହେଇଯାଆନ୍ତି?
0: ସାର୍ ଜିଆ ତ କେତେଦିନ ପର୍ଯ୍ୟନ୍ତ ମାମ ଭଲରେ କହିପାରିନି, କିନ୍ତୁ ଜିଆ ପ୍ରଡ଼କ୍ସନ୍ କ'ଣ ଆମର ଗୋଟେ ଚାଷୀ ଭାଇ ପୁରୁଣା ଆମର ଗାଁ ଲୋକ କୁହନ୍ତି ଯେ ଘରଡ଼ି ମାରିଲେ ଜିଆ ଯାତ୍ରା ଦିଅ, ସେ ଖଣ୍ଡ ଯାତ୍ରା ହେଲେ ସେ ତ ବଞ୍ଚିଯାଏ, ଜିଆଟା ଖଣ୍ଡ ଦେଲେ ସେ 2 ଘଣ୍ଟା ହେଇକି ବଞ୍ଚିଯାଆନ୍ତି। ତେଣୁକି ଜିଆର ଆୟୁଷ ତ ସେ କେତେ କ'ଣ କହିହେବନି, କିନ୍ତୁ ତାଙ୍କର ପ୍ରଡ଼କ୍ସନ୍ଟା ସବୁବେଳେ ଜିଆ ଛୋଟ ଅଣ୍ଡା ଆରମ୍ଭ କରି ସବୁବେଳେ ତାଙ୍କ ଚାଲିଥାଏ,
1: ଜିଆର ସବୁବେଳେ ବଂଶବୃଦ୍ଧିଟା ରହିଥାଏ। ତ ଏଠି ଆପଣ ଯେଉଁ କୁଣ୍ଡ ସବୁ କରିଛନ୍ତି ସେଇ ଜିଆ ଛାଡ଼ିଛନ୍ତି, ଯେତେବେଳେ ଆପଣ ଜମିରେ ପ୍ରୟୋଗ କରନ୍ତି ଜିଆକୁ, ଜିଆ ଯାକ ବାଛି ବାଛି ନିଅନ୍ତି ନା ସେଠି ଯାହା ଖତ ହେଇଛି ଗୋବର ଇତ୍ୟାଦି ସବୁ ରହିଛି ସେ ସବୁ ସହିତ ମିଶାଇକି ନିଅନ୍ତି?
0: ନାଇଁ ସାର୍, ସେ ଯେଉଁ ଜିଆ ଯେଉଁ ଅଛି ତାକୁ ଆମେ ଗୋଟେ ବଡ଼ ଚାଲୁଣି ମାଧ୍ୟମରେ ସେ ଚଲାଯାଏ, ସେ ଯେଉଁ ଜିଆ ଯାକ ବାହାର କରି ଆମେ ଅନ୍ୟ ନୂଆ ବେଡ଼ ଛାଡ଼ିବୁ, ଆଉ ଜିଆ ଖତ ଯାକୁ ଆମେ କଲେକ୍ସନ୍ କରିବୁ, ଜିଆ ଖତ ମଧ୍ୟ ଅଣ୍ଡା ଯାକ ଜିଆ ଅଣ୍ଡା ଯାକ ରହିଯାଇଥିବ, ସେ ଯାକ ନେଇକରି ଆମେ ଭୂମିରେ ପକାଇବା, ଜମି

0: ଜିଆ ଖତ ପଡ଼ିବ,
1: ସେଇଠି ଜିଆ ସୃଷ୍ଟି ହେଇଯିବ,
0: ଜିଆ ସେଠି ଅଟୋମେଟିକ୍ ସୃଷ୍ଟି ହେବ, କାହିଁକି ଅଣ୍ଡାରେ ପ୍ରଚୁର ପରିମାଣରେ ଅଣ୍ଡା ନା, ସେ ଅଣ୍ଡାରେ ଜିଆ ଆଉଥରେ ନୂତନ ଭାବରେ ସୃଷ୍ଟି ହେବ।
1: ତ ଜିଆକୁ କ'ଣ ସବୁ ଖାଦ୍ୟ ଦିଅନ୍ତି ଏଇ ଯେଉଁ ଜିଆ ଖତରେ?
0: ଜିଆ ଖତରେ ସାର୍ ଖାଦ୍ୟ କିଛି ଖାଲି ଗୋବର, କଞ୍ଚା ଗୋବରକୁ 15 ଦିନ ଖଣ୍ଡେ ବାହାରେ ପକାଇଲେ ତାର ରାସାୟନିକଟା କମ ମରିଗଲା ପରେ ସେଇଟାକୁ ଆମେ ଜିଆ ବେଡ଼୍ରେ ପକାଇବୁ। ଆଉ ଜିଆ ବେଡ଼୍ ଭିତରେ ଶୁଖିଲା ପତ୍ର, କାଠିକୁଟା, ଆଖୁ ଖଦା, କମଳା ଚୋପା ଯେଉଁ ସେଇ ଜାଗାକୁ ଶୁଖିଲା ଖାଦ୍ୟ ପକାଇଲେ ସେଇଟାକୁ ସେମାନେ ଖାଆନ୍ତି। କିନ୍ତୁ ତାଙ୍କ ଜିଆର ଗୋବର ଖାଇକରି ସେ ଜମିଟାକୁ ଜମି ଭିତରେ ସେ ସେଇଟାକୁ ଉର୍ବର କରେ। କାଠିକୁଟା, ଶୁଖିଲା ପତ୍ର ଏଇ ଜାଗା ହେଉଛି ତା'ର ଗୋବର ପକାଇଦେଲେ ସେ ସେଇଟାକୁ ଖାଏ। ଆଉ ତା ପାଇଁ ସ୍ପେଶିଆଲ କିଛି ଖାଦ୍ୟ ତା ପାଇଁ ନାହିଁ।
1: ଆପଣଙ୍କର ଜିଆର କିସମ କିଛି ଅଛି କି? କି ଭେରାଇଟିର ଜିଆ?
0: ସାର୍ ଜିଆ ତ କିସମ ଅଛି, କାହିଁକି ଏଇ ଯେଉଁ ଆମେ ନ୍ୟାଚୁରାଲ ଜିଆ ଯାହା ଦେଖୁ ବାହାରେ ସେଇଟାକ ଛୋଟ ଛୋଟ ଥାଏ ସରୁ ସରୁ, କିନ୍ତୁ ଆମେ ଯେଉଁଟା ଆଣିଛୁ ସେ ଜାଗାର ଗୋଟେ କାଣିଆ ଆଙ୍ଗୁଠି ପରି ମୋଟା ଥାଏ, ଲମ୍ବା 4 ଇଞ୍ଚ ଏମିତି ରହେ। ସେଇ ଯୋଗ ଜିଆ ଯାକ ତାଙ୍କର ଅଧିକ ପ୍ରଡ଼କ୍ସନ୍ ଦିଅନ୍ତି ଆଉ ଜମି ଅଧିକ ପରିମାଣରେ ଉର୍ବର କରନ୍ତି। ତାଙ୍କେ ଜମିର 6 ଇଞ୍ଚ ତଳେ ହୁଅନ୍ତି ଫସଲ। ଆଉ ଆମେ ଏ ବର୍ଷ ଜିଆ ମାଧ୍ୟମରେ ଆମର ଫୁଲ ଭଲ ପ୍ରଡ଼କ୍ସନ୍ ହେଇଛି। ଆଉ ତା'ର ଏବେ ତ ଅମୃତଭଣ୍ଡା ଲଗେଇ ଅମୃତଭଣ୍ଡା ଆପଣ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ହେଇଛି, ଫୁଲ ଫଳ ବଢ଼ିଛି। ସେ ତେଣୁକରି ଜିଆ
1: ଗୋଟେ ଉପକାରୀ
0: ଉପକାରୀ କୃଷକର ବନ୍ଧୁ ହେଉଛି ଜିଆ।
1: ବହୁତ ସୁନ୍ଦର କଥା ଆପଣ କହିଲେ, ଜିଆ ଖତ ପ୍ରସ୍ତୁତି ଏବଂ ତାର ପ୍ରୟୋଗ ଏ ସମ୍ପର୍କରେ ଆପଣଙ୍କ ନିଜ ଅନୁଭୂତିରୁ ଆମ ସହିତ ଆଲୋଚନାରେ ଭାଗ ନେଇକି ଆମ ଚାଷୀ ଭାଇମାନଙ୍କୁ ବ୍ରହ୍ମପୁର ଆକାଶବାଣୀର ଶ୍ରୋତାବନ୍ଧୁମାନଙ୍କୁ ଶୁଣେଇଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଧନ୍ୟବାଦ ଆଜ୍ଞା।
0: ଜୟ ଜଗନ୍ନାଥ, ନମସ୍କାର।
2: ହଇ ଭାଇନା, ଜିଆ ଖତ ପ୍ରସ୍ତୁତି ତ ଆମେ ଶୁଣିଲେ କେଡ଼େ ସୁନ୍ଦର ଆଲୋଚନା ହେଲା, କେତେ ସୁନ୍ଦର ତାଙ୍କେ କରୁଛନ୍ତି ସେଟା ତ ଆମେ ଜାଣିଲେ। ହେଲେ ଗୋଟେ ଗୀତଟେ ଆଗ ପକେଇବା, ତାପରେ ଅନ୍ୟ ଆଲୋଚନା ଯିବା ନା।
1: ଗୀତଟିଏ ପକା।

0: ଯେଉଁ ଖରାରେ ଗୁଳୁଗୁଳୁ ସନ୍ଧ୍ୟା ହେଇଗଲେ ଟିକେ ଯେଉଁ ପବନଟା ହେଉଛି ଆମ ଉପକୂଳବର୍ତ୍ତୀ ଅଞ୍ଚଳରେ ଏଇଟା ଗୋଟେ ଲାଭ ହୁଏ ଆମ ପାଇଁ।
1: ମାତ୍ର ମୁଁ ଯେଉଁ ଗାଁକୁ ଯାଇଥିଲି

0: ମୋତେ ବହୁତ ଭଲ ଲାଗୁଛି।
1: ଆରେ କହୁଛୁ ପରା ଆମର ଯୋଉ କଥାରେ ଥିଲାନି କି ଏ ଯୋଉ ଚାଷ କାମ ଯାହାର କି ଆନନ୍ଦ ତାହାର ବୋଲିକି,
0: ତାପରେ ପ୍ରାକୃତିକ ପରିବେଶ ଭିତରେ ସୁନ୍ଦର ପବନ
1: ଅମ୍ଳଜାନ ପାଇଲେ, ହଁ ଛାଇ ପାଇଲେ, ଆଉ ସେ ଏସି ହେଲେ ଫେଲ ମାରିବ ହେ,
0: ପ୍ରାକୃତିକ ଶୋଭା ଭିତରେ ପ୍ରାକୃତିକ ପରିବେଶ ଭିତରେ ଦିନଟି କଟେଇଲା କେତେ
1: କେତେ ସୁସ୍ଥମୟ ସ୍ୱାସ୍ଥ୍ୟବାନ ହେଇଯିବେ ସିଏ ନିହାତି ଭାବେ। ହେଲେ ଆଉ ଗୋଟେ କଣ ଆଲୋଚନାଟେ ରଖିବ ନା,
0: ଆଉ ଜଣେ ସଫଳ ଚାଷୀଙ୍କୁ ରଖିଛି, ସିଏ ହେଲେ ନିରଞ୍ଜନ ମହାକୁଡ଼। ବହୁତ ଦିନ ଧରିକି ଚାଷବାସ କରି ଆସୁଛନ୍ତି, ଜମିରେ ବିଭିନ୍ନ ପ୍ରକାର ସମ୍ମିଳିତ ଚାଷ ମଧ୍ୟ କରିଛନ୍ତି, ତାଙ୍କ କଥା ଟିକେ ଶୁଣିବା।
1: ଶୁଣିବା
0: ଆପଣଙ୍କର କେତେ ଭରଣ ଜମି ଅଛି ଆଉ ସେଥିରେ କ'ଣ କ'ଣ ସବୁ ଚାଷ କରୁଛନ୍ତି?
2: ଆଜ୍ଞା ଆମର ସେଇଠି ଅଛି, ଆମର ଶୁଦ୍ଧ ଓଡ଼ିଆ ଭାଷାରେ ଆମର ଶଗଡ଼ ଜମି ତିନି ଭରଣ ଅଛି। ତିନି ଭରଣରେ ଭେଣ୍ଡି ଲାଗିଛି, ଜହ୍ନି ଲାଗିଛି, ଅଲଡ଼ି ଲାଗିଛି, ମରିଚ ବି ଲାଗିଛି।
0: ଜହ୍ନି, ଅଲଡ଼ି, ଭେଣ୍ଡି, ମରିଚ ସବୁ ଚାଷ କରୁଛନ୍ତି, ଏଗୁଡ଼ାକ ସବୁ କେଉଁ ସମୟରେ କେତେବେଳେ ଚାଷ କରୁଛନ୍ତି?
2: ଦେଖନ୍ତୁ ଖରାଟି ଦିନରେ ଖରାଟି ଫସଲ, ଖରାଟି ମରିଚ ବି ହେବ, ବର୍ଷା ଦିନରେ ଆମର ଆମର ବୁଲେଟ୍ ମରିଚ କହୁଛନ୍ତି ସେ ମରିଚ ବି ହେବ। ଆମର ବର୍ତ୍ତମାନ ତ ବର୍ଷା ସିଜନ୍ ପଳେଇବା, ବୁଲେଟ୍ ମରିଚ ଲଗେଇବା, ଲଗେଇ ନାହାନ୍ତି ଲଗେଇବି।
0: ଆପଣ ଏଇଟାକୁ ଯେଉଁ ଚାଷ କରୁଛନ୍ତି, ଭେଣ୍ଡି ହଉ, ଅଲଡ଼ି ହଉ, ଜହ୍ନି ହଉ, ଏଗୁଡ଼ାକ ତାର ପ୍ରଣାଳୀ କେମିତି କେମିତି ଆରମ୍ଭ କରୁଛନ୍ତି, ଚାଷ କେମିତି କରୁଛନ୍ତି, ସେଥିରେ କେଉଁ ପ୍ରକାର ସାର ପିଡ଼ିଆ କେମିତି ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ଆମେ ଟିକେ ଶୁଣିବା।
2: ଦେଖନ୍ତୁ ପ୍ରଥମରେ ଟ୍ରାକ୍ଟର ହଉ କିମ୍ବା ପାୱାର ଟିଲର ହଉ ଚାଷ ହେବେ, ଚାଷ କରିବେ, ଚାଷ କରିସାରିଲା ପରେ ସେଥିରେ ପଟାଳି ବାନ୍ଧିକିରି ମନ୍ଦା ବାଡ଼େଇବେ। ମନ୍ଦା ବାଡ଼େଇଲା ପରେ ମନ୍ଦା କିଛି କିଛି ଖତ ଦେବେ, ଖତ ଦେଇସାରିଲା ପରେ ସେଥିରେ ମଞ୍ଜି ପକାଇବେ, ମଞ୍ଜି ପକାଇଲେ ଗଛ ହେବ, ସେଟା ଖୋସା କୁଡ଼ା କରିକିରି ସେଥିରେ ସାର ପିଡ଼ାଇବେ। ଆଉ
0: ଆପଣଙ୍କର ଯେଉଁ ଚାଷ ହେଲା ତାର ବିଶେଷ କରିକି ଚାଷ ଜମିକି ପାଣିର ନିହାତି ଆବଶ୍ୟକତା ଅଛି, ପାଣିର ବ୍ୟବସ୍ଥା କେମିତି ଆପଣଙ୍କର ଏଇଠି?
2: ଆଜ୍ଞା ଆମର ଏଇଠି ଗୋଟେ ଏଲ୍ଆଇ ପଏଣ୍ଟ ଅଛି, ସେ ଏଲ୍ଆଇ ପଏଣ୍ଟରୁ ପାଣି ଆଣିକିରି ଆମେ ଚାଷ କରୁଛୁ।
0: ଯେତେବେଳେ ଗଛ ବଢ଼ିଯାଏ ତାପରେ ସିଏ ଫଳ ଦିଏ ବା ଆଦାୟ ହେବାର ଆରମ୍ଭ କରେ, ସେତେବେଳେ ତାକୁ ରକ୍ଷଣାବେକ୍ଷଣ କରିବା ବା ମୂଳରୁ ଗଜାରୁ ମଧ୍ୟ ଆପଣଙ୍କର ଏ ଯେଉଁ ଫସଲକୁ, ଏ ଯେଉଁ ପନିପରିବାକୁ ରକ୍ଷଣାବେକ୍ଷଣ ସବୁ କେମିତି କରନ୍ତି?
2: ଆଜ୍ଞା ଦେଖନ୍ତୁ ଏଠି ତ ମାଙ୍କଡ଼ ପ୍ରବଳ, ତଥାପି ବାରା ବି ରାତ୍ର ଦିନବେଳେ ସିନା ମାଙ୍କଡ଼ ଜଗିବୁ, ରାତ୍ର ତ ବାରା ଜଗିବୁନି, ବାରା ବି ଆମ ପ୍ରବଳ ଏଠି ନଷ୍ଟ କରୁଛନ୍ତି ଆମର, ତଥାପି ରାତ୍ର ଆସି ଜଗିକିରି ବୁଲିକିରି ଦେଖିକି ଯାଉଛୁ। ଆଉ
0: ଆପଣଙ୍କର ଏ ମାଟିରେ ଜହ୍ନି, ଭେଣ୍ଡି, ଅଲଡ଼ି ସବୁ ହେଉଛି, ଆପଣଙ୍କ ଏ ଯେଉଁ ପରିବା ଗୁଡ଼ାକର କିଛି କିସମ ଅଛି କି, କେଉଁ ପ୍ରକାର ଜହ୍ନି, କେଉଁ ପ୍ରକାର ଅଲଡ଼ି, କେମିତିକା ଭେଣ୍ଡି ସବୁ ଏଠି ଲାଗୁଛି?
2: ଆମ ଏଠି ଲାଗୁଛି ଶଙ୍କର ଜାତୀୟ ଫସଲ, ତ ଆମର ଶଙ୍କର ବିହନଟା ଗୋଟେ ଲାଗୁଛି ହାଇବ୍ରିଡ଼ର, ଆମ ମଧ୍ୟମ ସାଇଜ୍ ବି ଅଛି, ସାଥି ଆମର ବିହନ ସାଥୀ ସାଥୀ ବି ଲଗାଉଛନ୍ତି, ଆମର ଦୟା ଲାଗୁଛନ୍ତି 555, ମରିଚ ଯୋଗ କରୁଛନ୍ତି 555, ତାକୁ ତ ଭେରାଇଟି ଦେଖି ଧରି ଆସିବାକୁ ପଡ଼ୁଛି। ଆଉ
0: ଏସବୁ ମଞ୍ଜି ବା ବିହନ ସବୁ କେଉଁଠୁ ପାଆନ୍ତି?
2: ଆଜ୍ଞା ବରହମପୁରରୁ।
0: ଆପଣ ନିଜେ କିଣିକି ଆଣନ୍ତି?
2: ନିଜେ ଯାଇକିରି ବରହମପୁର କିଣି ଆଣୁ।
0: ବିହନକୁ ସବୁ ବିଶୋଧନ ବି କରୁଥିବେ?
2: ବିଶୋଧନ କରି ସେମାନେ ପ୍ୟାକେଟ୍ କରିଦେଉଛନ୍ତି, ପ୍ୟାକେଟ୍ରେ ଆମେ ଆଣି ପ୍ୟାକେଟ୍ କରି ପକାଇବା କଥା, ସେମାନେ ବିଶୋଧନ କରି ଦେଇଥାଉଛନ୍ତି।
0: ଏସବୁ ଜମିରେ ଫଳିବା ପାଇଁ କେତେ ଦିନ ସମୟ ନିଏ ଆଉ ଆଦାୟ କେଉଁ ସମୟରେ କରନ୍ତି?
2: ଆଜ୍ଞା ଟୋଟାଲ ମଞ୍ଜି ପକାଇଲାଠୁ ଶେଷ ପର୍ଯ୍ୟନ୍ତ 3-4 ମାସ ଇଏ ହେଇଯାଏ, ତଥାପି ଆମର ଫଳ ଫଳିଲା ବେଳକୁ କିଛି ନାମିଲେ 1.5-2 ମାସ ପରେ ଫଳ ଆସିବ।
0: ତା ମାନେ ଆପଣଙ୍କର ବର୍ଷକ 12 ମାସରେ ଇଏ ଯଦି 3 ମାସ ପ୍ରାୟ ଲାଗିଯାଏ, ଆଉ ବଳକା ଦିନ ଜମିରେ କ'ଣ କରନ୍ତି?
2: ଫେରେ ସେ ଫସଲ କାଢ଼ିବେ, ସେ ଫସଲ କାଢ଼ି ଅନ୍ୟ ଫସଲ, ଅନ୍ୟ କୌଣସି ଯେଉଁଟା ଆମେ ଚାଷ କରୁ ସେ ଫସଲ ଲଗାଉ।
0: ତା ମାନେ ବର୍ଷରେ ଆପଣଙ୍କ ଜମିରେ କେତେ ପ୍ରକାର ଫସଲ ହୁଏ?
2: ଆଜ୍ଞା 3-4 ପ୍ରକାର ଫସଲ ହେଉଛି, 3 ମାସିଆ ହେଲେ 4 ପ୍ରକାର ହେବ, ନାଇଁ କେଉଁଟା ଅଧିକ ଦିନ ବି ଲାଗିଥାଉଛି,

0: ଆଉ ଯାହା ସବୁ ଆଦାୟ କରୁଛନ୍ତି ସେଥିରେ ଆପଣ ଖୁସି ଅଛନ୍ତି?
1: ଆଜ୍ଞା ଖୁସି ମାନେ ଆଉ ପୋକ ରୋଗ ତଳେ ସି ଲାଗୁଛନ୍ତି, ପୋକ ରୋଗ ଦେଖିଲା ବେଳକୁ ଔଷଧ ପତ୍ର ଏଗୁଡ଼ା ଦେଖିଲା ବେଳକୁ ଆଉ ପରିଶ୍ରମଟା ଯାହାକି ମୋର ମୂଲ୍ୟଟା ରହୁଛି, ଲାଭ ରହୁଛି, ଚାଷ କରିଛୁ ମାନେ କ'ଣ ଲାଭ ରହିବନି, ଲାଭ ରହୁଛି।
0: ସରକାରଙ୍କ ପକ୍ଷରୁ କିଛି ସହଯୋଗ ପାଇଛନ୍ତି?
1: ଆଜ୍ଞା ନାହିଁ, ସରକାର ପକ୍ଷରୁ ସହଯୋଗ ପାଇନୁ ଆମେ।
0: ଆପଣ ଆହୁରି ଏମିତି ଭବିଷ୍ୟତରେ ଚାଷବାସ ଚାଲୁ ରଖିବେ?
1: ଆଜ୍ଞା ଚାଷ ଚାଷ କାମ ତ ଆମର ଚାଷ ଚାଲି ରହିବ ଆଉ, ସବୁବେଳେ ରହିବ ଚାଷଟା ଆମର।
0: ଆପଣଙ୍କର ପିଲାମାନେ ଯଦି ଚାଷ କାମକୁ ଆସିବାକୁ ଚାହିଁବେ ଆପଣ ଆଣିବେ?
1: ଆଜ୍ଞା ହଁ, ଆମେ ପିଲାମାନଙ୍କୁ ଧରି ଆମେ କାମ କରୁଛୁ ଆଉ, ଆଉ ଆମର ଆଉ କ'ଣ ଅଛି ଆଉ।
0: ତା'ମାନେ ଆପଣଙ୍କର ନିଜସ୍ୱ ଜମିରେ ନିଜେ ଚାଷବାସ କରିକି ନିଜର ପରିବାରକୁ ଗୁଜୁରାଣ ମେଣ୍ଟାଉଛନ୍ତି। ବ୍ୟକ୍ତିଗତ ଭାବରେ ଦେଖିବାକୁ ଗଲେ ଏଇ ଚାଷବାସ କାର୍ଯ୍ୟ କରିକି ଆପଣ ବେଶ୍ ଖୁସି ଅଛନ୍ତି?
1: ଆଜ୍ଞା ବହୁତ ଖୁସି ଅଛି।
0: ଧନ୍ୟବାଦ ବ୍ରହ୍ମପୁର ଆକାଶବାଣୀକୁ ସାକ୍ଷାତକାର ଦେଇ ଆମର ଏ ଆଲୋଚନାରେ ଭାଗ ନେଇଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
1: ଆଜ୍ଞା।

0: ଖରିପ ଫସଲ ସୁନା ହୟ ଭାଇନା, ଏ ଯେଉଁ ଆମର ଚାଷୀ ଭାଇମାନଙ୍କର ଦୁଃଖ ସୁଖ ଟିକେ ଶୁଣିଦେଲେ, ଆମ ସହିତ ଟିକେ ଆମେ ଯଦି ତାଙ୍କ ଦୁଃଖ ସୁଖ ଟିକେ ହେଇଯିବା, ଗଲେ ପେଟର ସବୁଯାକ କଥା କହିଲେ ଗୋଟେ ମନର ବୋଝ ଗୋଟେ ହାଲକା ହେଇଗଲା ଭଳିଆ ଲାଗୁନି କି?
1: କେତେ ସୁନ୍ଦର କଥା ଦେଖ, ସେମାନେ 8 ଘଣ୍ଟା 10 ଘଣ୍ଟା 12 ଘଣ୍ଟା ଦରକାର ପଡ଼ିଲେ ମଧ୍ୟ ଦିନ ଆଉ ରାତିକୁ ଗୋଟେ କରିକି କାମ କରୁଛନ୍ତି,
0: ମୁଣ୍ଡର ଝାଳ ତଥାପି
1: ଗୋଟେ ଲକ୍ଷ୍ୟ ହେଲା ଜମିରେ ଭଲ ଫସଲ ଫଳେଇବା, ଜମିକୁ ଆମେ କେମିତି ଠିକ ଭାବରେ
0: ଉପଜାଉ କରିକି ରଖିବା, ଆଉ ଅନ୍ୟ ମୁହଁରେ ଦାନା କେମିତି ଦେବା,
1: ବାସ୍ ଏ ଲକ୍ଷ୍ୟ ରଖିକି ସେ ଯେଉଁ କାମ କରୁଛନ୍ତି
0: ତାଙ୍କୁ ସେଥିପାଇଁ ଧନ୍ୟବାଦ ଆଉ କୋଟି କୋଟି ପ୍ରଣାମ ହେ।
1: ସତ କଥା
0: ହେଲେ ଭାଇନା,
1: ହଁ
0: ଗରମ ତ ହଉଛି, ଗୁଳୁଗୁଳି ତ ଆରମ୍ଭ ହେଇଗଲାଣି, ଚାଲ ଯିବା ଆହୁରି, ତମେ ଘରକୁ ଯିବ,
1: ସମୟ ତ କହିଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ,
0: ଆଉ ଯିବା
1: ରଖିବା, ଯିବା
0: ଯିବା।

0: ଶେଷ ହେଲା ଥିଲା କାର୍ଯ୍ୟକ୍ରମ କୃଷି ସଂସାର। ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ଶୁଣନ୍ତୁ କେତୋଟି ବିଜ୍ଞାପନ।
1: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଡ଼ର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟିବାଟେ ନିଶ୍ୱାସ ନେବା ସହିତ ଧକେ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟ

0: ବିକାଶ ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ରାମ ବିଚାର ନେତମ୍ ତାଙ୍କ ବକ୍ତବ୍ୟରେ କହିଲେ,
1: ଛତିଶଗଡ଼ ନେ ହମ ଲୋଗୋ ନେ ଯୋ ଶୁରୁଆତ କିଆ ହେ ଧାନ ସେ ଶୁରୁଆତ କରକେ ଧାନ କେ ବେହତର ପ୍ରୋକ୍ୟୁରମେଣ୍ଟ ସେ ଲେକର କେ ଉନକେ ମେଲିଂ କି ବ୍ୟବସ୍ଥା ସେ ଲେକର କେ ବାକି ଚିଜେ କା ପୈଦାବାର କୋ କୈସେ ହମ ବଢା ସକେ ତାହା ଯାହା ପୈଦାବାର ବି ବଢା ରହେ ଉନକେ ମାର୍କେଟିଂଗ କି ବି ଅଚ୍ଛି ବ୍ୟବସ୍ଥା କରେ ଖରିଦନେ କେ ବି ବ୍ୟବସ୍ଥା କର ରହେ ଇସକେ ସାଥ ସାଥ ବି ଔର ବି ବହୁତ ସାରେ ଛତିଶଗଡ଼ ନେ ହମ ସବ ପ୍ରୟୋଗ କିଏ ହେ ଅଲଗ ଅଲଗ ସେ ଔର ନିଶ୍ଚିତ ହେ ଆପକେ ପହଲ ପ୍ରୟାସ ସେ ଆପକେ ସହଯୋଗ ସେ ହମ ଲୋଗୋ ନେ ହମ କିସି ହେ ନହିଁ କୃଷି ସାଥ ସାଥ ମେ ଉଦ୍ୟାନିକୀ କୋ ବି କାଫି ହମ ବଢ଼ାଏ ହେ ଉଦ୍ୟାନ କେ କ୍ଷେତ୍ର ମେ ବି ହମ ନବାଚାର ହମାରା ଅଲଗ ହୋ ରହା ହେ ଔର ନିଶ୍ଚିତ ହେ ହମେ କହ ସକତେ ହେ କି ଛତିଶଗଡ଼ ଏକ ଐସା ସମୟ ଥା ଜବ ହମ ଦୂସରେ ପ୍ରଦେଶ ସେ ହମ ନିର୍ଭରତା ହମାରୀ ଥି ଲେକିନ ଆଜ ହେ କି ହମ ଜରୁରତ କେ ସେ ବି ଅଧିକ ପୈଦା ଜବ କର ରହେ ହେଁ ତ ବାକି ରାଜ୍ୟ ମେ ବି ସପ୍ଲାଇ ହମାରା ହୋ ରହା ହେ
0: ପରେ ପରେ ଓଡ଼ିଶା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ବକ୍ତବ୍ୟରେ କହିଲେ,
2: ଯହାଁ ପେ ଶିବରାଜ ଜୀ ହମକୁ ଯୋ ଫାର୍ମର୍ସ ରେଜିଷ୍ଟ୍ରେସନ କୁ ଲେକେ ଯୋ ଆଗ୍ରିଷ୍ଟାକ କି ବାତ କହି ଗଈ ହେ ହମେ ଯୋ ଟାର୍ଗେଟ 44 ଲାଖ ଫାର୍ମର୍ସ କା ହମକୁ ଯୋ ଦିଆ ଗିଆ ଥା ଜିସମେ ସେ 17 ଲାଖ ଫାର୍ମର୍ସ କା ହମ କର ଚୁକେ ବାକି ସୁବେ କହା ହମାରେ ସଚିବ ନେ କି अगस्त 2026 तक हम बाकी को कंप्लीट कर देंगे। दलन तिलन की जो आपने बात कहा है उस एरिया और प्रोडक्शन को हम पल्सेस का बढ़ा रहे हैं और उसको पीएम आशा के माध्यम से उसको जितना बढ़ा सकते हैं आने वाले दिनों में बढ़ाएंगे। पल्स मिशन सीआरएफएम के अंतर्गत कॉम्प्रिहेंसिव राइस फाइलो मैनेजमेंट स्कीम में 4 लाख हेक्टर हम करेंगे प्रोडक्शन 2 लाख मेट्रिक टन करेंगे प्रोक्योरमेंट 20,000 मेट्रिक टन अभी हमने किया है पेमेंट जो मार्कफेड डायरेक्टली किसानों को देता है फोकस हमारा रहेगा ऑर्गेनिक कल्टीवेशन पे 2024 से ही ऑर्गेनिक कल्टीवेशन एंड नेचुरल फार्मिंग के ऊपर में हम लोग ध्यान दे रहे हैं हमने 2026-27 में 60,275 हेक्टर कवर किया है हम 1 लाख किसानों को अमृत अन्न योजना के अंतर्गत जोड़ रहे हैं 640 हेक्टर प्रोडक्शन कर रहे हैं और 1280 मेट्रिक टन हम एक्सपेक्ट कर रहे हैं प्रोडक्शन का बलभद्र जैविक चास मिशन के अंतर्गत नेचुरल फार्मिंग हमारा हो रहा है एनएचएम के अंतर्गत 28 कोल्ड स्टोरेजेस हमारे कंप्लीट हुए हैं
0: ଏହାପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ରାଜ୍ୟମନ୍ତ୍ରୀ ଶ୍ରୀ ଭଗୀରଥ ଚୌହାନ ତାଙ୍କ ଅଭିଭାଷଣରେ କହିଲେ,
3: କିସାନ ଭଗବାନ ତ ନିଏ ଭଗବାନ ସେ କମ ବି ନିଏ ଯୋ 140 କରୋଡ଼ ଜନତା କା ପେଟ ଭରତା ହେ ରାତ ଦିନ ମେହନତ କରତା ହେ ନି ଉସକେ କାମ କରନି ଆୟୁ ସୀମା ହେ ନି ଉସକେ କାମ କରନି କି ସମୟ ସୀମା ହେ ଏସି ସ୍ଥିତି ମେ ଯୋ କାମ କର ରହା ହେ ଉସ କିସାନ ଯୋ ଆଜ ଭାରତ ତୋ ଆତ୍ମନିର୍ଭର ହୋଗା ହି ପର ଇସକା ଉଦ୍ଦେଶ୍ୟ ମେ ନିଏ ହି ହେ कि आखिर इस देश का किसान कैसे आत्मनिर्भर बने और इसके लिए जो काम किया जा रहा है मैं कह सकता हूँ कि आज पूरे देश भर में जो इसकी प्रसन्नता हो रही है और किसानों में विश्वास जगा है हम हॉर्टिकल्चर में हम फल और फूलों में आत्मनिर्भर कैसे बने इसके लिए हमें काम करने की जरूरत है मैं तो कह सकता हूँ कि इसके लिए हमारे ICAR और हमारे KVK और APO ये मिलकर काम करें क्योंकि KVK कृषि विज्ञान केंद्र वो है जो सीधे किसान से उसका जुड़ा होता है प्रधानमंत्री जी ने जो APO 10,000 से अधिक पूरे देश में APO बनाए यदि वो ईमानदार से काम करें तो मैं कह सकता हूँ कि हम

0: ଆଖିକୁ ଯେମିତି ସୁନ୍ଦର ଦୁଷେ ଲାଲ ଲାଲ, ଖାଇବାକୁ ସେମିତି ଭଲ ଲାଗେ, ସେ ଫଳଟି ହେଉଛି ତରଭୁଜ।
1: ଏଇ ଖରାଦିନ ଦେଖିକି ତମକୁ ତରଭୁଜ କଥା ମନେ ପଡ଼ୁଛି।
0: ହଁ ପା,
1: କିନ୍ତୁ ଏଇ ଖରାଦିନ କଥା ଭାବିଲା ବେଳକୁ ମୋ ମନକୁ ଆସେ ଗୋଟିଏ ନା, ଫଳମାନଙ୍କ ରାଜା ଆମ୍ବ।
0: ଆମ୍ବ କ'ଣ ଖାଲି ମିଠା, ଖଟା ବି ରହିଛି।
1: ହଁ, ଯେମିତି ଆମର ସମ୍ପର୍କ କେତେବେଳେ ମିଠା ତ କେତେବେଳେ ଖଟା।
0: ଆଉ ସେଇ ଖଟା ମିଠା ସମ୍ପର୍କକୁ ଆଉ ଟିକେ ନିବିଡ଼ କରିବା ସହିତ ଆମେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ
1: କିଛି କଥା କିଛି ଗୀତ।
0: ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର
1: ଆଉ ବନ୍ଦନା ମିଶ୍ର।
2: ନମସ୍କାର।
1: ସ୍ମିତାଶ୍ୱିନୀ।
0: ହଁ ଅପା,
1: ଆମେ ଯେତେବେଳେ ଆମ୍ବ କଥା ହଉଥିଲେ ସେତେବେଳେ ମୁଁ ଭାବୁଥିଲି ଯେ ଏଇ ଯୋଉ ଆମ୍ବଟା ଆମକୁ ସବୁବେଳେ ଖରାଦିନେ ମିଳେ।
0: ହଁ,
1: କିନ୍ତୁ କୁହାଯାଏ ଯେ ଆମ୍ବ ବେଶୀ ଖାଇଲେ ଦେହ ଭଲ ରୁହେ ନା।
0: କାହିଁକି ନା ତାର ଯୋଉ ଲସା ଅଂଶଟା ବାହାରେ ସେଇଟା ଟିକେ ଯଦି ଆମେ ଧୋଇକି ଭଲସେ ନ ଖାଇବା ତାହେଲେ ସେଟା ସ୍ୱାସ୍ଥ୍ୟ ପ୍ରତି ଖରାପ।
1: ଆଉ ଯୋଉ କଞ୍ଚା ଆମ୍ବ ମିଳେ ତାକୁ ଆଚାର କରିକି ମଧ୍ୟ ରଖାଯାଏ। ଆଉ ଆଚାରଟା ସମସ୍ତଙ୍କ ପ୍ରିୟ ନୁହେଁ।
0: ହଁ, କିଏ ଖଟା ଆଚାର ଖାଏ ତ କିଏ ମିଠା ଆଚାର।
1: ହଁ, ଆଉ ତ କୁହନ୍ତି ଆମ ବ୍ରହ୍ମପୁରର ଆଚାର ପୁରା ଓଡ଼ିଶା ପ୍ରସିଦ୍ଧ।
0: ହଁ,
1: ସେମିତି ଆମର ଏଇ ଯୋଉ ବ୍ରହ୍ମପୁରର ଆମର କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ମଧ୍ୟ ପ୍ରସିଦ୍ଧ।
0: ହଁ, ସେ ଅପେକ୍ଷାରେ ଆମେ ଆଉ ସେ ଅପେକ୍ଷାରେ ଆମ ଶ୍ରୋତା ବନ୍ଧୁ।
1: ହଁ, ତାହେଲେ ଦେଖିନବା ଆଜି ଆମର ପ୍ରଥମ କଲ୍ଟି କିଏ କରିଛନ୍ତି ଆଉ କୋଉଠୁ କରିଛନ୍ତି।
0: ଚାଲ।
1: ହ୍ୟାଲୋ,
3: କଲମ ନା ହେ ତୋ କାଗଜ କିସି କାମ କା, କଲମ ନା ହେ ତୋ କାଗଜ କିସି କାମ କା, ଦିଲ ନା ହେ ତୋ ଧକନ କିସି କାମ କା।
1: ବହୁତ
3: ସୁନ୍ଦର କାର୍ଯ୍ୟକ୍ରମ ରେ ବନ୍ଧନ ମେ ଔର ମନୋଜ ସିଂ ନେ ତୋ ওই କାର୍ଯ୍ୟକ୍ରମ କିସି କାମ କା।
1: ଏବେ ସେଟା ସ୍ମିତାଶ୍ୱିନୀ ମ୍ୟାମ।
3: ଆଜ୍ଞା ସ୍ମିତା,
1: ନମସ୍କାର ଭାଇ।
3: ଜୟ ଜଗନ୍ନାଥ। ମୁଁ ରେଡିଓ ଲଭର ତଥା ଜଣେ ଜାତୀୟ ଓ ଆନ୍ତର୍ଜାତିକ ରେଡିଓ ସାରା ନାରାୟଣ ଧାନ ବି ବରହମପୁର ଉଗୁଡା ଜିଲ୍ଲା ଗଞ୍ଜ।
1: ଆଜି ନାରାୟଣ ଭାଇ ପୁରା ସାଇରିରେ ଆରମ୍ଭ କଲେ କଥାବାର୍ତ୍ତା।
3: ଆଉ ଅପା ଗୋଟେ ଲେଖିଛି ଆକାଶବାଣୀ ନବସ୍ପୂର୍ତ୍ତି ଉପଲକ୍ଷେ।
1: ଆଜ୍ଞା,
3: ଟିକେ ଗାଇପାରିକି ମନ୍ଦିର ଲେଖା।

ସଭି ଶ୍ରୋତାଙ୍କ କାନେ ମୁଁ ତୁମ ସୁଖ ଦୁଃଖର ସାଥୀ ଖରା ବର୍ଷା ବନ୍ୟା ବାତ୍ୟା ସୂଚନା ଦିଏ ଭଜନ ଜଣାଣ ସଙ୍ଗୀତ ଶୁଣାଏ ସଭି ଶ୍ରୋତାଙ୍କୁ ମୋହେ ଦାସ କାଠିଆ ପାଲା ପୁଣି ନାଟକ ଶୁଣାଏ ଓଡ଼ିଶାର ବର ପୁତ୍ର ମାନଙ୍କ କେତେ ଗାଥା ସେ କହେ ଯିଏ ତାକୁ କରେନି ଜର ସେ କେବେ ତାକୁ କରେନି ପଟ।

0: ଯେମିତି ଆମର ସମ୍ପର୍କ କେତେବେଳେ ମିଠା ତ କେତେବେଳେ ଖଟା,
1: ଆଉ ସେଇ ଖଟା ମିଠା ସମ୍ପର୍କକୁ ଆଉ ଟିକେ ନିବିଡ଼ କରିବା ସହିତ ଆମେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ
0: କିଛି କଥା କିଛି ଗୀତ।
1: ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର
0: ଆଉ ମୁଁ ବନ୍ଦନା ମିଶ୍ର।
2: ନମସ୍କାର।
1: ସ୍ମିତାଶ୍ୱିନୀ ହଁ ଅପା,
0: ଆମେ ଯେତେବେଳେ ଆମ୍ବ କଥା ହଉଥିଲେ ସେତେବେଳେ ମୁଁ ଭାବୁଥିଲି ଯେ ଏଇ ଯୋଉ ଆମ୍ବଟା ଆମକୁ ସବୁବେଳେ ଖରାଦିନେ ମିଳେ।
1: ହଁ,
0: କିନ୍ତୁ କୁହାଯାଏ ଯେ ଆମ୍ବ ବେଶୀ ଖାଇଲେ ଦେହ ଭଲ ରୁହେ ନା।
1: କାହିଁକି ନା ତାର ଯୋଉ ଲସା ଅଂଶଟା ବାହାରେ ସେଇଟା ଟିକେ ଯଦି ଆମେ ଧୋଇକି ଭଲସେ ନ ଖାଇବା ତାହେଲେ ସେଟା ସ୍ୱାସ୍ଥ୍ୟ ପ୍ରତି ଖରାପ।
0: ଆଉ ଯୋଉ କଞ୍ଚା ଆମ୍ବ ମିଳେ ତାକୁ ଆଚାର କରିକି ମଧ୍ୟ ରଖାଯାଏ। ଆଉ ଆଚାରଟା ସମସ୍ତଙ୍କ ପ୍ରିୟ।
1: ହଁ, କିଏ ଖଟା ଆଚାର ଖାଏ ତ କିଏ ମିଠା ଆଚାର।
0: ହଁ, ଆଉ ତ କୁହନ୍ତି ଆମ ବ୍ରହ୍ମପୁରର ଆଚାର ପୁରା ଓଡ଼ିଶା ପ୍ରସିଦ୍ଧ।
1: ହଁ,
0: ସେମିତି ଆମର ଏଇ ଯୋଉ ବ୍ରହ୍ମପୁରର ଆମର କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ମଧ୍ୟ ପ୍ରସିଦ୍ଧ।
1: ହଁ, ସେ ଅପେକ୍ଷାରେ ଆମେ ଆଉ ସେ ଅପେକ୍ଷାରେ ଆମ ଶ୍ରୋତା ବନ୍ଧୁ।
0: ହଁ, ତାହେଲେ ଦେଖିନବା ଆଜି ଆମର ପ୍ରଥମ କଲ୍ଟି କିଏ କରିଛନ୍ତି ଆଉ କୋଉଠୁ କରିଛନ୍ତି।
1: ଚାଲ।
0: ହ୍ୟାଲୋ,
3: କଲମ ନା ହେ ତୋ କାଗଜ କିସି କାମ କା, କଲମ ନା ହେ ତୋ କାଗଜ କିସି କାମ କା, ଦିଲ ନା ହେ ତୋ ଧକନ କିସି କାମ କା।
0: ବହୁତ
3: ସୁନ୍ଦର କାର୍ଯ୍ୟକ୍ରମ ମେ ବନ୍ଦନ ମେ ଔର ମନୋଜ ସିଂ ମେ ନେ ତୋ ওই କାର୍ଯ୍ୟକ୍ରମ କିସି କାମ କା।
0: ଏବେ ସେଟା ସ୍ମିତାଶ୍ୱିନୀ ମ୍ୟାମ।
3: ଆଜ୍ଞା ସ୍ମିତାଶ୍ୱିନୀ।
0: ନମସ୍କାର ଭାଇ।
3: ଜୟ ଜଗନ୍ନାଥ। ମୁଁ ରେଡିଓ ଲଭର ତଥା ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ସାରା ନାରାୟଣ ଧାନ ବି ବରହମପୁର ଉଗୁଡା ଜିଲ୍ଲା ଗଞ୍ଜାମ।
0: ଆଜି ନାରାୟଣ ଭାଇ ପୁରା ସାଇରିରେ ଆରମ୍ଭ କଲେ କଥାବାର୍ତ୍ତା।
3: ଆଉ ଅପା ଗୋଟେ ଲେଖିଛି ଆକାଶବାଣୀ ନବବର୍ଷ ପୂର୍ତ୍ତି ଉପଲକ୍ଷେ ଟିକେ ଗାଇପାରିକି ମନ
0: ବହୁତ ସୁନ୍ଦର ଗୀତଟି। ଆଉ ହଁ, ନିଶ୍ଚିତ ରୂପେ। ହଉ ଠିକ ଅଛି। ହଁ, ବଢିଆ। ଆପଣ କେମିତି ଅଛନ୍ତି କୁହନ୍ତୁ, ଆପଣଙ୍କ ବିଷୟରେ କୁହନ୍ତୁ। ଆପଣଙ୍କ ପୁଅ ରିଜଲ୍ଟ ବାହାରିଲା, ମୁଁ ଭାବିଲି ଟ୍ୟୁସନ ପିଲାଙ୍କୁ ବୋଲି।
4: ଜଣାଣ ସଙ୍ଗୀତ ଶୁଣାଇ ସବୁ ଶ୍ରୋତାଙ୍କୁ ମୋହେ, ଦାସ କାଠିଆ ପୁଣି ନାଟକ ଶୁଣାଏ, ଓଡ଼ିଶାର ବର ପୁତ୍ର ମାନଙ୍କ କେତେ ଗାଥା ସେ କହେ, ଯିଏ ତାକୁ କରେ ନିଜର ସେ କେବେ ତାକୁ କରେ ନି।
0: ହଉ, ଏଇ ଖୁସିରେ ଆମେ ଆପଣଙ୍କ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦଉଛୁ।
5: ହଉ, ଧନ୍ୟବାଦ,
0: ରହିଲୁ, ନମସ୍କାର।

0: হ্যালো।
1: হ্যালো,
0: হ্যাঁ হ্যালো, কে কহুথিলে?
1: মুଁ অভিলিপ্সা ପାଣିଗ୍ରାହୀ କହୁଛି।
0: ଅଭିଲିପ୍ସା, ଆମ କାର୍ଯ୍ୟକ୍ରମକୁ ତମକୁ ବହୁତ ବହୁତ ସ୍ୱାଗତ।
1: ହଁ,
0: କୋଉଠୁ କହୁଥିଲ?
1: ମୁଁ ଏବେ ଆଇଆର ଗାଁକୁ ପଳେଇ ଆସିଛି,
0: ଆଇହର ଗାଁଟା କୋଉଠି?
1: ଗଜପତି ଡିଷ୍ଟ୍ରିକ୍ଟ ତାରା ଦେଇକି।
0: ହୃଦୟ ଗେଟ୍ରୁ। ଅଭିଲିପ୍ସା, ଆଉ କେମିତି ଅଛ?
1: ବହୁତ ବଢ଼ିଆ ଅଛି, ତମେ?
0: ଆମେ ବି ବହୁତ ବଢ଼ିଆ ଅଛୁ। ଆଉ ଘରେ ସବୁ କେମିତି ଅଛନ୍ତି ତମର?
1: ଘରେ ବି ସବୁ ଭଲ ଅଛନ୍ତି।
0: ଆଉ ଆଇ ଘରେ କୋଉଠି କୋଉଠି ସବୁ ବୁଲିବାକୁ ଯାଇଛ ଆରୁଦୟଗିରିରେ କହିଲ?
1: ନାଇଁ, କାଲି ତ ଆସିଲି, ଯିବି କୁଆଡ଼େ କୁଆଡ଼େ।
0: ଯିବ ନାଇଁ ମାନେ ପ୍ଲାନିଂ ହେଇଯାଇଛି ତାହେଲେ?
1: ହଁ,
0: ହଁ। ଅଭିପ୍ସାଙ୍କର ଗୀତ ପ୍ରାକ୍ଟିସ୍ କେମିତି ଚାଲିଛି?
1: ନାଇଁ, ମୁଁ ବି ବନ୍ଦ କରିଦେଇଛି।
0: କାହିଁକି ନା ଆଇ ଘରକୁ ବୁଲିବାକୁ ଆସିଯାଇଛ? ହଁ,
1: ହଁ,
0: ଆଇ ଘରକୁ ଆସିବେ, ଅପା ବୁଲାବୁଲି କରିବେ, ଅଭିଲିପ୍ସା ବୁଲିବେ, ଖାଇବେ, ଆଉ ଗୀତ କେତେବେଳେ ଶିଖିବେ?
2: ଆଇ ଘରେ ରହିବାର ମଜାଟା ନେବେ ନା।
0: ହଁ ହଁ,
2: କୁହ ଅଭିଲିପ୍ସା, ଆଜି ଆମେ କଣ ଗୀତ ଶୁଣିବୁ?
1: ଆକାଂକ୍ଷା ପଣ୍ଡା, ସିଏ କଥା ହବ।
2: ଆଚ୍ଛା, ମାନେ ଦୁଇ ଭଉଣୀ ମିଶିକି ଅଛ?
1: ହ୍ୟାଲୋ।
2: ହଁ ଆକାଂକ୍ଷା, ଭଲ ଅଛ?
1: ହଁ, ଭଲ ଅଛି, ଆପଣ କେମିତି ଅଛନ୍ତି?
2: ବଢିଆ ଅଛୁ। ତମ ଭଉଣୀ ତମ ପାଖରେ ପହଞ୍ଚି ଗଲେ କେମିତି ଲାଗୁଛି?
1: ଭଲ ଲାଗୁଛି।
2: ଝଗଡ଼ା ଟିକେ ଟିକେ ହୁଏ ନା ନାହିଁ?
1: ହଁ,
0: କୋଉ କାରଣକୁ ନେଇ ଝଗଡ଼ା ହୁଏ?
1: ଏମିତି ଛୋଟ ଛୋଟ ଜିନିଷରେ।
0: ତାପରେ ଆଉଥରେ ମିଶିଯାଅ ନା।
1: ହଁ
0: ହଁ।
2: ଆଚ୍ଛା, ତମ ଦୁଇ ଜଣ ଯାକ ମିଶିଲେ କୋଉ କାମଟା କରିବାକୁ ବେଶୀ ଭଲ ଲାଗେ?
1: ଖେଳିବାକୁ।
2: କଣ ଖେଳୁଛ?

0: ଯାହା ବି।
1: ଆଚ୍ଛା ହଉ, ଏବେ କୁହ ତୁମେ ଦୁଇଜଣ ଯାକ ମିଶିକି କୋଉ ଗୀତ ଶୁଣିବ?
0: ଆମେ ଦୁଇ ଜଣ ମିଶିକି ନୀଳା ନୀଳ ଅମ୍ବର ଗୀତ ଶୁଣିବାକୁ ଚାହିଁବୁ।
1: ନିଶ୍ଚିତ ରୂପେ, ତାହେଲେ ଆମେ ଏ ସୁନ୍ଦର ଗୀତଟି ତୁମ ଦୁଇ ଜଣଙ୍କୁ ଶୁଣେଇ ଦଉଛୁ।
0: ହଉ
1: ରହିଲୁ।
0: ହଁ, ବାଏ।

0: ନମସ୍କାର
1: ଆଜ୍ଞା।
0: ନମସ୍କାର
1: ନମସ୍କାର, କିଛି କଥା କିଛି ଗୀତକୁ ଆମେ ଆପଣଙ୍କୁ ସ୍ୱାଗତ କରୁଛୁ।
0: ହଁ ନମସ୍କାର ମ୍ୟାମ,
1: କିଏ କହୁଥିଲେ?
0: ମୁଁ ସବୁଠୁ ପୁରୁଣା ଶ୍ରୋତା, ବୁଝିଲେ କି?
1: ଆଜ୍ଞା,
0: ମୋ ନାଁ ହଉଛି ମ୍ୟାଡମ ଭଗବାନ ପ୍ରଧାନ, ପୁରୁଣା ଖୁଡ଼ିଆ ସାହିରୁ କହୁଛି ଡିଷ୍ଟ୍ରିକ୍ଟ ଗଞ୍ଜାମ।
1: ଆଚ୍ଛା
0: ମ୍ୟାଡମ, ଏବେ କଣ ଆପଣ ଅଧଘଣ୍ଟା କଲେ ମ୍ୟାଡମ, ମୁଁ ସେତେବେଳେ ଭାଗିଲାନି, ବିରକ୍ତ ହେଲି।
1: ଓହୋ, ଏବେ କିନ୍ତୁ ଅଭିମାନ ଗଲାଣି ତ?
0: ହଁ, ଅଧଘଣ୍ଟା ବିରକ୍ତ ହେଲେ ଲାଗିଲା।

0: ମୋର ବୋଉ ଝିଅ ଥିଲା, ବୋଉ ମ୍ୟାଡମ ମରିବ ମୋର ଅଗଷ୍ଟ 20ରେ ବୁଝିଲି ମ୍ୟାଡମ, ହେଲା ମୁଁ ମୋର ଭାଙ୍ଗି ଯାଇଛି ମ୍ୟାଡମ, ହେଲା ମୋର କିଏ ନାହିଁ ମୁଁ ଏକା
1: ବୁଝିଲି।
0: ଚଉରାଶୀ ବର୍ଷ ହେଲାଣି ତ ମ୍ୟାଡମ, ହେଲା ବିପି ବଢିବ, ବଢିଗଲା ପରେ କଣ ତାଲିମ ଦେଇକି କଣ ଜଣା ହବ ବୁଝିଲି।
1: ମାନେ ଆପଣ ବହୁତ ଦୁଃଖିତ ହେଇଗଲେ,
0: ସେଇଥିପାଇଁ
1: ତ ଆମେ ଆମ ଶ୍ରୋତାଙ୍କୁ କହୁଛୁ ଯେ ଥରେ ଫୋନ କଲେ 15 ଦିନ ପରେ ଫୋନ କରନ୍ତୁ।
0: ହଁ
1: ବେଳେ ବେଳେ ଏମିତି ମାନେ ଏବେ ଦେଖନ୍ତୁ ଆପଣ ଭଳି ଅନେକ ଶ୍ରୋତା ଥାନ୍ତି ଯୋଉମାନେ ଚେଷ୍ଟା କରନ୍ତି କିନ୍ତୁ ଫୋନ ଲାଗେନି, ତ ଏଇ ଯୋଉ 15 ଦିନ ଅନ୍ୟ ଶ୍ରୋତା ମାନେ ଗେପ୍ ଦିଅନ୍ତି ବା 15 ଦିନ ପର୍ଯ୍ୟନ୍ତ ଅନ୍ୟ ଶ୍ରୋତା ମାନେ ଫୋନ ନ କରି ଅପେକ୍ଷା କରନ୍ତି, ତାହେଲେ ଆପଣମାନଙ୍କ ଭଳି ଯୋଉମାନଙ୍କୁ ଫୋନ ଲାଗୁନି ସେମାନଙ୍କୁ ଫୋନ ଲାଗିଯାଏ।
0: ପେଟ୍ରୋଲ ପ୍ରଧାନମନ୍ତ୍ରୀ ମନ କଲେ ଯେ ପେଟ୍ରୋଲ କମେଇ ଦେବା ପାଇଁ, କାହିଁକି ଇରାନ ଆଉ ଆମ ଇଣ୍ଡିଆ ଦୂତ ଲାଗିଛି ନା, ବୁଝିଲି, ତେଣୁ ଆମେ ଇଭି ୟୁଜ୍ କରିବା, ଇଭି ମାନେ ଇଲେକ୍ଟ୍ରୋନିକ ଭେହିକଲ ବୁଝିଲି।
1: ଏବେ ଯେମିତି ଆପଣ କହୁଛନ୍ତି ଆମର ସବୁ ଶ୍ରୋତା ବି ସଚେତନ ହବା ଦରକାର, ଯଦି ଆପଣ ପାଖ ସ୍ଥାନକୁ କୋଉଠିକି ଯାଉଛନ୍ତି ତାହେଲେ ଗାଡି ବ୍ୟବହାର କରନ୍ତୁନି ବା ଗୋଟିଏ ସ୍ଥାନକୁ ଯଦି ସେଇ ପାଖରୁ 2-3 ଜଣ ଯାଉଛନ୍ତି ଗୋଟିଏ ଗାଡିରେ 2 ଜଣ ଯାଇପାରିବେ।
0: ସେଟା
1: ତ ସୁବିଧା ନା, ତା ଦ୍ୱାରା ଯୋଉ ଆମେ ଇଭି ବ୍ୟବହାର କରୁ ସେଠି 2 ଲାଭ ହୁଏ ଆମକୁ, ପ୍ରଥମତଃ ଆମର ପରିବେଶ ପ୍ରଦୂଷଣ ହୁଏନି, ଦ୍ୱିତୀୟତଃ ଆମ ପେଟ୍ରୋଲ ବି ସଞ୍ଚିତ ହେଇଯାଏ।
2: କିନ୍ତୁ ମନେ କରିକି ଚାର୍ଜ କରିବାକୁ ପଡିବ ଭଗବାନ ଭାଇ, ବୁଝିଲେ
1: ଅଶ୍ୱିନୀ, ଏବେ ଯେତେବେଳେ ଆମେ ପେଟ୍ରୋଲ ଗାଡି ବ୍ୟବହାର କରୁଛେ ତ ପେଟ୍ରୋଲ ନିଶ୍ଚୟ ସେଥିରେ ଭର୍ତ୍ତି କରୁଛେ ସରିବା ଆଗରୁ, ଠିକ ସେମିତି ଚାର୍ଜ ସରିବା ଆଗରୁ ଆମେ ବ୍ୟାଟେରୀକୁ ଚାର୍ଜ କରିବା।
2: କିନ୍ତୁ ଯଦି ମାନେ ଭୁଲ ବଶତଃ କରିନେ ଯଦି ଗାଡି ଧରିକି ପଳେଇଛେ ମାନେ ଏମିତି ହଇରାଣ ହେବେ ଭଗବାନ ଭାଇ?
0: ନାଇଁ ନାଇଁ ମୁଁ ଜାଣିଛି ମ୍ୟାଡମ, କାହିଁକି ବୋଲେ ମୁଁ ବସି ଯାଇଛି ନା, ବୁଝିଲେ କି
1: ରବୀନ୍ଦ୍ର
0: ଜୟନ୍ତୀ ପଦକ ଦିନ ଦଉଛନ୍ତି, ପଦେ ମ୍ୟାଡମ ନମସ୍କାର ମ୍ୟାଡମ।

0: କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଶୁଭେଚ୍ଛା। ଆପଣ ସମସ୍ତେ ଏମିତି ଭଲରେ ଥାନ୍ତୁ, ସୁସ୍ଥ ଥାନ୍ତୁ, ଆଉ ଆମ ପାଖକୁ ଫୋନ କରି କଥା ହୁଅନ୍ତୁ।
1: ନମସ୍କାର।

0: ଭଉଣୀ ପୁରା ସିଧା ଭଉଣୀ।
1: ନମସ୍କାର ଚନ୍ଦ୍ରପ୍ରଭା ଭଉଣୀ।
0: ହଁ ପା ନମସ୍କାର।
1: ସେଇଟା ଟିକେ ସେମିତି ରହିବ, ଆଉ ଟିକେ ସମୟ ଲାଗିବ, କିନ୍ତୁ ଏତିକି ଯେ ଆପଣ ଆପଣଙ୍କ ଯଦି ନିହାତି କାମ ଦରକାର ସେଇଟା କରିପାରୁଥିବେ।
0: ହଁ ସେଇଟା କରିପାରୁଛେ, ଟିକେ ଓଜନ ଟିକେ ବେଶୀ ଓଜନ ପାଣି ବାହାରି ଏମିତି।
1: ନା ନା ଏବେ ଏବେ ଆପଣ ଓଜନ ଜିନିଷ ଉଠାନ୍ତୁନି, ସେଥିରେ
2: ଟିକେ ହାତକୁ ଛୋଟ ମୋଟ ଏକ୍ସରସାଇଜ ଟିକେ କରନ୍ତୁ।
0: ହଁ ନାଇଁ ଏକ୍ସରସାଇଜ ତ କରି ଏମିତି ହାତ ଉପରକୁ ତଳକୁ ଏମିତି ଝୁଲଉଛି ଏମିତି କରୁଛି।
2: ଚନ୍ଦ୍ରପ୍ରଭା ଭଉଣୀଙ୍କୁ ଆମେ ଆଜି କଣ ଗୀତ ଶୁଣେଇବୁ?
0: ୟାଦ ନିବାରତ, ଆଉ ସେଇଟା ଆଶା ଭୋସଲେ ମହରଖି ଦେଶ ଖଣ୍ଡରେ ଗାଇଛନ୍ତି। ଚୁରାଲିଆ ହେ ତୁମେ ଜୋ ଦିଲ କୋ ନଜର ନହିଁ ଚୁରାନା ସନମ, ବଦନ ସେ ମେରି ତୁମ ଜିନ୍ଦେ ଭାଇ କହିଁ ବଦଲ ନା ଜାନା ସନମ।
1: ବହୁତ ବଢିଆ, ଯେମିତି ଆମ ଶ୍ରୋତା ମାନେ ଆମ ଆକାଶବାଣୀର ହୃଦୟକୁ ଚୋରି କରି ଯାଉଛନ୍ତି ଠିକ ସେମିତି। ଠିକ ଅଛି,
0: ଆପଣଙ୍କ
2: ଭଲ ପାଇବା ଏମିତି ଥାଉ ଆକାଶବାଣୀ ପ୍ରତି ସ୍ୱର୍ଣ୍ଣପ୍ରଭା ଭଉଣୀ, ବୁଝିଲେ?
0: ହଁ ଏମିତି ଆମ ଭିତରେ ଏମିତି ସମ୍ପର୍କ ଥାଉ, ଭଲ ସମ୍ପର୍କ ଥାଉ, ଆଉ ଆକାଶବାଣୀ ଏମିତି ଆମକୁ ଭଲ ଶିକ୍ଷା ତାର ଶିକ୍ଷା ସୂଚନା ମନୋରଞ୍ଜନ ଯାହା ବି ଅଛି ଆମକୁ ଏମିତି ଏମିତି ପରଶି ଦେଉଥାଏ। ଆଉ ଏବେ ତ ଆକାଶବାଣୀ 90 ବର୍ଷ ପାଳନ କରିଛି, 90 ବର୍ଷ ପୂରଣ ହେଇଛି, ଏମିତି ତ ଆମକୁ ଏମିତି ଅବିରତ ସେବା ସେ ଯୋଗଉଛି ଆକାଶବାଣୀ, ଆମ ଶ୍ରୋତାମାନଙ୍କ ମନରାଖି କାର୍ଯ୍ୟକ୍ରମ ପରଶି ଦେଉଛି।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର ଭଉଣୀ, କିଏ କହୁଥିଲେ?
1: ଶାରଦା ପାଣିଗ୍ରାହୀ କହୁଛି।
0: ଶାରଦା ଭଉଣୀ କେମିତି ଅଛନ୍ତି କହିଲେ?
1: ଭଲ ଅଛି।
0: ବହୁତ ଦିନ ପରେ ଫୋନ କଲେ ନା?
1: କଣ ଲାଗୁନଥିଲା,
0: ଆଜି ଲାଗି।
2: ନମସ୍କାର।
0: ଆଉ ଶାରଦା ପୁଣି ମାଙ୍କ ପାଖକୁ ଯାଉଛନ୍ତି ନା ନାଇଁ?
2: ସନ୍ଧ୍ୟା ବେଳେ ଯାଉଥିବେ।
0: ଶାରଦା ଭଉଣୀଙ୍କ ନାଁ ଟି ଯେମିତି, ସେ ସବୁବେଳେ ମାଙ୍କୁ ହିଁ ଭଲ ପାଆନ୍ତି, ମାଙ୍କର ଗୀତ ହିଁ ଶୁଣିବାକୁ ଚାହାନ୍ତି। ବାପା
2: ହଁ ମାଙ୍କ ପାଖରେ ରହୁଛନ୍ତି ନା?
0: ହଁ
2: ମାଙ୍କ ମନ୍ଦିର ପାଖରେ ଶାରଦା
1: ଭଉଣୀ।
2: ମାନେ ଆମେ ଚଳଚ୍ଚିତ୍ରରୁ ହିଁ ଗୀତ ଦବୁ।
0: ହଁ ଭଜନ ଗୀତ ତ ଆମେ ଶୁଣିପାରିବୁନି,
2: ମାଙ୍କ ଉପରେ ଗୋଟେ ସୁନ୍ଦର ଗୀତ ଶୁଣିଦବୁ।
1: ହଁ
2: ଆମେ ମାଙ୍କ ଗୀତ ଗୋଟେ ଚଳଚ୍ଚିତ୍ରରୁ, ଓଡିଆ ଚଳଚ୍ଚିତ୍ରରୁ ଆପଣଙ୍କୁ ଶୁଣିଦବୁ।
0: ନାଇଁ ନାଇଁ, ମଙ୍ଗଳବାର ଦିନ 10ଟାରେ ଶୁଣିପାରିବେ, ଆଉ ଥରେ ପୁଣି ସେଟାକୁ ଶୁଣିବେ ବୁଧବାର ରାତି 10ଟାରେ।
2: ଆଉ ତ ଆପଣଙ୍କର ମନେ ଥିବ ଯେ ଗୁରୁବାର ଦିନ 5ଟାରୁ 5:30 ଭିତରେ ଆପଣ ଆମ ପାଖକୁ ଫୋନ କରିପାରିବେ। ଠିକ ଅଛି, ରହିଲି ଭଉଣୀ, ନମସ୍କାର।